ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ସୋମବାର 1948 ଶକାବ୍ଦ ବୈଶାଖ ମାସର 28ତମ ଦିନ 2026 ମସିହା ମଇ ମାସର 18 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ପରବର୍ତ୍ତୀ ଭକ୍ତି ଗୀତଟି ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଶ୍ୟାମସୁନ୍ଦର ଭଞ୍ଜ।

କାର୍ଯ୍ୟକ୍ରମ ଶେଷରେ ବିଜୟଲକ୍ଷ୍ମୀ ଦାସଙ୍କ କଣ୍ଠରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗୀତ ରଚନା ତରଙ୍ଗସେନ ମେହେର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର। ଆଜିର ଭାବନାରେ ଶୁଣନ୍ତୁ ମନୋଜ ପୂଜାରୀଙ୍କ ଉପସ୍ଥାପନା।

ଆମେ ପୃଥିବୀରେ ବାସ କରୁ। ଆମ ଜାଣିବାରେ କେବଳ ପୃଥିବୀ ନାମକ ଏହି ଗ୍ରହରେ ଜୀବଜଗତର ସୁବିସ୍ତାର ସମ୍ଭବ ହୋଇଛି। ପୃଥିବୀ ଗୋଟି ଗୋଟି କରି ଆମର ସମସ୍ତ ଆବଶ୍ୟକତାକୁ ପୂରଣ କରିବାର ସାଧନ ଜୁଟେଇଛି। ମାତ୍ର ମଣିଷର ଲୋଭ ଯୋଗୁଁ ପୃଥିବୀ ପ୍ରତି ତାର ଅବିଚାର ଦିନକୁ ଦିନ ବଢ଼ି ଚାଲିଛି। ନିଜର ଅଧିକରୁ ଅଧିକ ଆବଶ୍ୟକତା ପୂରଣ କରିବା ପାଇଁ ମଣିଷ ଏହାର ଶାନ୍ତ ପରିବେଶକୁ ଦୂଷିତ କରିବାରେ ଲାଗିଛି। ଆଜିକୁ ପ୍ରାୟ 460 କୋଟି ବର୍ଷ ତଳେ ପୃଥିବୀ ସୃଷ୍ଟି ହେଲା। ପ୍ରାୟ 350 କୋଟି ବର୍ଷ ତଳେ ପୃଥିବୀରେ ଜୀବଜଗତ ଆରମ୍ଭ ହେଲା। ମାତ୍ର 55 ଲକ୍ଷ ବର୍ଷ ତଳେ ମଣିଷ ସୃଷ୍ଟି ହେଲା। ପୃଥିବୀ 1 କୋଟି ପ୍ରଜାତିର ଗଛଲତା, ପଶୁପକ୍ଷୀ ଓ ଅନ୍ୟାନ୍ୟ ଜୀବାଣୁ ଭୂତାଣୁକୁ ନେଇ ଧାରଣ କରିଛି। ସେମାନଙ୍କ ମଧ୍ୟରୁ ମଣିଷ ଗୋଟିଏ ପ୍ରଜାତି। ହଜାର ହଜାର ବର୍ଷ ଧରି 1 କୋଟି ପ୍ରଜାତି ପୃଥିବୀ କୂଳରେ ବାସ କରୁଥିଲେ ବି ଯେଉଁ ପରିବର୍ତ୍ତନ ଘଟିନଥିଲା, ଏଇ ମାତ୍ର 300 ବର୍ଷ ମଧ୍ୟରେ ମଣିଷର ଶିଳ୍ପ ବିପ୍ଳବ ପୃଥିବୀକୁ ଏକ ମୁମୂର୍ଷ ଅବସ୍ଥାକୁ ଆଣି ଆସିଛି। ନିଜର ସ୍ୱାର୍ଥ ପାଇଁ ମଣିଷ ଅନ୍ୟ ଜୀବଜନ୍ତୁ ତଥା ଭବିଷ୍ୟତ ପିଢ଼ିକୁ ଭୁଲିଯାଇ ପ୍ରକୃତିକୁ ଶୋଷଣ କରିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ଆମକୁ ଏହି ଦିଗରେ ଉତ୍ସାହିତ କରିଛି। ମଣିଷର ଅସୁମାରୀ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ କଳକାରଖାନା ବସୁଛି, ଜଙ୍ଗଲ କାଟି କୃଷିକ୍ଷେତ୍ର ଓ ସହର ସୃଷ୍ଟି କରାଯାଉଛି, ବିସ୍ତୃତ ଜଙ୍ଗଲ ନଷ୍ଟ କରି ଖଣି ଖୋଳା ହେଉଛି। ଫଳତଃ ବାୟୁମଣ୍ଡଳରେ ଅମ୍ଳଜାନ ହ୍ରାସ ପାଇବା ସହିତ କଳକାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି ପାଉଛି। କଳକାରଖାନାରୁ ନିର୍ଗତ ଧୂଆଁ, ପାଉଁଶ ଓ ଆବର୍ଜନା ସମଗ୍ର ପୃଥିବୀର ଜଳସ୍ଥଳ ଓ ଆକାଶକୁ ପ୍ରଦୂଷିତ କରୁଛି। ଆମେ ବଞ୍ଚି ରହିଛୁ ସତ, କିନ୍ତୁ ଆମର ଜୀବନ ନାହିଁ। ଶ୍ୱାସକ୍ରିୟା ପାଇଁ ଶୁଦ୍ଧ ବାୟୁ ନାହିଁ। ତେବେ ଏହାର ପ୍ରତିକାର କ'ଣ? ବ୍ୟାପକ ବୃକ୍ଷରୋପଣ ଏହାର ପ୍ରତିକାର ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରୁଛନ୍ତି। ବୃକ୍ଷଲତା ପରିବେଷ୍ଟିତ ଅରଣ୍ୟ ହିଁ ମଣିଷ ସଭ୍ୟତାର ଉତ୍ସ ଓ ଉନ୍ମେଷ ଥିଲା। ଆଜି ଅରଣ୍ୟ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ଜନାରଣ୍ୟ। ବିଶ୍ୱର ଦୀର୍ଘତମ ନଦୀ ଆମାଜନ ଅବବାହିକାରେ ଥିବା ରେନ୍ ଫରେଷ୍ଟ ସଂକୁଚିତ ହେବାରେ ଲାଗିଛି ଓ ବିଶ୍ୱ ତାପନ ଯୋଗୁଁ ହିଁ ଜଙ୍ଗଲ ତାର ସତ୍ତା ହରାଇବାର ଆଶଙ୍କା ଦେଖାଦେଇଛି। ଯଦି ବିଶ୍ୱର ତାପମାତ୍ରା 4 ଡିଗ୍ରୀ ବୃଦ୍ଧି ପାଏ, ତେବେ ଆମାଜନ ଅବବାହିକାରେ ଜଙ୍ଗଲ 85% ସଂକୁଚିତ ହୋଇଯିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପାଣିପାଗରେ ପରିବର୍ତ୍ତନ ସମ୍ପର୍କରେ ଅଧ୍ୟୟନ କରୁଥିବା ବ୍ରିଟିଶ ଗବେଷକମାନେ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଯଦି ବିଶ୍ୱବାସୀ ଜଙ୍ଗଲ କାଟିବା ବନ୍ଦ କରନ୍ତି ଏବଂ ବାୟୁମଣ୍ଡଳରୁ କମ୍ ଅଙ୍ଗାରକାମ୍ଳ ନିର୍ଗତ ହୁଏ, ତଥାପି ମଧ୍ୟ ଦକ୍ଷିଣ ଆମେରିକାର ଜଙ୍ଗଲକୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁ। ଦ୍ରୁତ ଗତିରେ ବୃଦ୍ଧି ହେଉଥିବା ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନକୁ ନିୟନ୍ତ୍ରଣ କରାନଗଲେ 85% ଜଙ୍ଗଲ ନଷ୍ଟ ହେବ। ଇତିମଧ୍ୟରେ ବିଶ୍ୱର ତାପମାତ୍ରା 2 ଡିଗ୍ରୀ ବୃଦ୍ଧି

ପ୍ରତି ସେକେଣ୍ଡରେ ପ୍ରାୟ 115 ଗଛ କଟାଯାଉଛି, ଅର୍ଥାତ୍ ପ୍ରତିଦିନ 20 ଅଧିକ ଗଛ ନିଶ୍ଚିହ୍ନ ହୋଇଯାଉଛି, ଫଳରେ ବାୟୁମଣ୍ଡଳକୁ ସଞ୍ଚରି ଯାଉଛି ବୃକ୍ଷର ଗଣ୍ଡିରେ ସଞ୍ଚିତ ଥିବା ଅଙ୍ଗାର। କହିବା ବାହୁଲ୍ୟ ଯେ ଗଛ ନିଜେ ବିଷ ପିଇ ମଣିଷ ଓ ଜୀବଜଗତ ପାଇଁ ଅମୃତ ଦେଇଥାଏ। ଏହା ବ୍ୟତୀତ ପୃଥିବୀର ବାୟୁମଣ୍ଡଳକୁ ନିଶ୍ୱାସର ପରମାଣୁ ବୋମା ନିକ୍ଷେପ କରି ଚାଲିଛି ମଣିଷ। ଖଣ୍ଡିଏ ସିଗାରେଟ୍ରୁ ନିର୍ଗତ ଅଙ୍ଗାରକାମ୍ଳକୁ ଛାଣିଦେବା ପାଇଁ 8 ଗଛର ଆବଶ୍ୟକତା ଥିବାବେଳେ ପ୍ରତିଦିନ ହୁଏତ 20 ଅଧିକ ଗଛ ଅବାରିତ ଭାବରେ କଟା ହୋଇ ଚାଲିଛି। ବିଷ୍ଣୁ ପୁରାଣରେ ଗୋଟିଏ ଗଛକୁ 10 ପୁତ୍ର ସହିତ ତୁଳନା କରାଯାଇଛି, ଅର୍ଥାତ୍ ଏହି 10 ଅବଦାନ ହେଉଛି ଅମ୍ଳଜାନ, ଜଳ, ମୃତ୍ତିକା, ତାପ ବା ଶକ୍ତି, ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଔଷଧ, ଜାଳେଣୀ ଦ୍ରବ୍ୟ ଓ ଛାୟା। ଅଥଚ ସଭ୍ୟ ଶିକ୍ଷିତ ମଣିଷ ମରୁଭୂମି ସୃଷ୍ଟି କରିବାରେ ବ୍ୟସ୍ତ। ପ୍ରକୃତିର ନିୟମରେ ବୃକ୍ଷରାଜି ହିଁ ବୃଷ୍ଟିକୁ ନିମନ୍ତ୍ରଣ କରିଥାଏ। ସୁତରାଂ ଅରଣ୍ୟ ବା ବୃକ୍ଷରାଜିର ସମାହାର ସାମଗ୍ରିକ ଭାବେ ପରିବେଶ ଓ ପାଣିପାଗକୁ ନିୟନ୍ତ୍ରଣ କରି ସନ୍ତୁଳନ ରକ୍ଷା କରେ। ଆମ ପ୍ରିୟ ଗ୍ରହ ପୃଥିବୀକୁ ରକ୍ଷା କରିବା ପାଇଁ ଏବଂ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ ଭିନ୍ନ ଆଉ ଯେ ଅନ୍ୟ ପନ୍ଥା ନାହିଁ ଏଥିରେ ସନ୍ଦେହ ନାହିଁ।

ଆଜିର ଭାବନାରେ ଶୁଣିଲେ ମନୋଜ ପୂଜାରୀଙ୍କ ଉପସ୍ଥାପନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 384 ଭାଗ।

ଦିନେ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ଭକ୍ତ ଉଦ୍ଧବଙ୍କୁ ଡାକି ପ୍ରୀତିଭରେ ତାଙ୍କ ହାତ ଧରି କହିଛନ୍ତି ଯେ ସେ ବ୍ରଜଭୂମିକୁ ଯାଆନ୍ତୁ, କୁଶଳ ସମ୍ବାଦରେ ପିତାମାତାଙ୍କ ପ୍ରୀତି ସମ୍ପାଦନ କରନ୍ତୁ ଏବଂ ଗୋପୀଙ୍କ ବିରହଜନିତ ଦୁଃଖ ଅପନୋଦନ କରନ୍ତୁ। ଉଦ୍ଧବ ଯାଇଛନ୍ତି ଗୋପପୁର। ନନ୍ଦ ଉଦ୍ଧବଙ୍କୁ ସମାଦର ପୂର୍ବକ ଗ୍ରହଣ କରିଛନ୍ତି। ତାଙ୍କୁ ନାନା ପ୍ରଶ୍ନ ପଚାରି ଶେଷକୁ କୃଷ୍ଣଙ୍କ ବାଲ୍ୟ ପୌଗଣ୍ୟ ଲୀଳା ବର୍ଣ୍ଣନା କରି ଆନନ୍ଦ ବିହୋଳ ହୋଇ ପଡ଼ିଛନ୍ତି। ଯଶୋଦା କିନ୍ତୁ କିଛି କହିପାରିନାହାନ୍ତି, ଅବିରତ ଅଶ୍ରୁ ଢାଳିଛନ୍ତି। ତାଙ୍କୁ ଉଦ୍ଧବ କୃଷ୍ଣ ତତ୍ତ୍ୱ ଶୁଣାଉଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 384ତମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ। ଗର୍ଭାବସ୍ଥାରେ ପ୍ରି ଏକ୍ଲେମ୍ସିଆର ଚିହ୍ନଟ ଓ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା ସକାଳ 7:30। ଏଥିରେ ରହିଛି ବିଷୟ ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନେ। କଣ୍ଠଶିଳ୍ପୀମାନେ ହେଲେ ଦିଲୀପ ରାଉତ ଓ ସଙ୍ଗୀତ ମାସି, ଗୀତ ରଚନା ନିର୍ମଳ ରାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। ସକାଳ 7:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସୂର୍ଯ୍ୟକାନ୍ତ ଉର୍ମା। ସେହିପରି ସକାଳ 8:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶୁଣିପାରିବେ ଦୟାନିଧି ବିଭାର, ନବୀନ କୁମାର କୁଅଁର ଏବଂ ଫକୀରମୋହନ ପଟ୍ଟନାୟକଙ୍କ କଣ୍ଠରେ କେତୋଟି ଗୀତ। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଓ ମମତା ପାଇକରାୟ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଦୁର୍ଗା ପ୍ରସାଦ ଭୋଇ, ଫକୀରମୋହନ ପଟ୍ଟନାୟକ, ଶଙ୍କର ପ୍ରସାଦ ଦତ୍ତ, ଉଷାରାଣୀ ବାରିକ ଓ ଚିତ୍ତରଞ୍ଜନ ବେହେରା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ସମୟରେ ଏବଂ ଦିନ 12:00 ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 12:30 ସମୟରେ ଶୁଣିପାରିବେ। ଦିନ 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରୀତି ଚୌଧୁରୀ। ଘର ସଂସାରର କାର୍ଯ୍ୟକ୍ରମ ଦିନ 1:20 ସମୟରେ ଆଜି ରହିଛି ମନୋରମା, ଏଥିରେ ଶୁଣିପାରିବେ ହେମାଙ୍ଗିନୀ ଦାସଙ୍କ ଗଳ୍ପ। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 ସମୟରେ କିନ୍ସାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 3:30 ସମୟରେ ଓଡ଼ିଆ କଥାଚିତ୍ର ଗୀତ। ଅପରାହ୍ନ 4:02 ସମୟରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରମ୍। 4:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରାମଚନ୍ଦ୍ର ମେହେର, ପ୍ରଭାସିନୀ ରଥ, ଧୀରେନ୍ଦ୍ର କୁମାର ନାୟକ, ଦିଲୀପ ବାଗ, ଦିଲୀପ ସୁନା ଓ ଗାର୍ଗବ ପ୍ରସାଦ ମେହେର। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ପାଲା, ପରିବେଷଣ କରିବେ ଅନ୍ତର୍ଯ୍ୟାମୀ ପାଇକ ଓ ସାଥୀ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ସମୟରେ। ଓଡ଼ିଆ ଲଘୁସଙ୍ଗୀତ ଶୁଣିପାରିବେ ସନ୍ଧ୍ୟା 6:10 ସମୟରେ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେକୁ ପ୍ରସାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ 2 ଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମର ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ

0: ପୁରୁଷବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଗର୍ଭାବସ୍ଥାରେ ପ୍ରି ଏକ୍ଲେମ୍ସିଆର ଚିହ୍ନଟ ଓ ପ୍ରତିକାର ଏ ବିଷୟରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ଗର୍ଭାବସ୍ଥାରେ ବେଳେବେଳେ ବିଭିନ୍ନ ଜଟିଳ ସମସ୍ୟା ଦେଖାଦିଏ। ସେଭଳି ଏକ ସମସ୍ୟା ହେଉଛି ପ୍ରି ଏକ୍ଲାମ୍ପସିଆ। ଏହା ସାଧାରଣତଃ ଗର୍ଭଧାରଣର 20 ସପ୍ତାହ ପରେ ଦେଖାଦିଏ। ଏହି ପ୍ରି ଏକ୍ଲାମ୍ପସିଆର କାରଣଗୁଡ଼ିକ ହେଲା 18ରୁ କମ୍ ଓ 35ରୁ ଅଧିକ ବୟସ ହୋଇଥିବା ମହିଳାଙ୍କ ପାଖରେ ଏହା ବହୁତ ଦେଖାଦିଏ। ତା ଛଡ଼ା ଗର୍ଭାବସ୍ଥାରେ ଅଧିକ ଓଜନ ବଢ଼ିଲେ, ମାଆର ଆଗରୁ ରକ୍ତଚାପ ରୋଗ ଥିଲେ, ପରିବାରରେ ପ୍ରି ଏକ୍ଲାମ୍ପସିଆ ରୋଗ ଥିଲେ, ପ୍ରଥମ ଗର୍ଭ ସମୟରେ ଏବଂ ଗର୍ଭରେ ଏକାଧିକ ଶିଶୁ ରହିଥିଲେ ଏହି ରୋଗ ଅଧିକ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା, ଏହାର ପ୍ରଥମ ଲକ୍ଷଣ ବ୍ଲଡ୍ ପ୍ରେସର 140/90 ଅଧିକ ରହେ, ଓଜନ ବଢ଼ିଯାଏ। 3 କେଜିରୁ ଅଧିକା ଓଜନ ଯଦି ଗୋଟିଏ ମାସ ଭିତରେ ବଢ଼ିଯାଏ ତାହେଲେ ଆମେ ପ୍ରି ଏକ୍ଲାମ୍ପସିଆ ସନ୍ଦେହ କରିବା। ୟୁରିନ୍ରେ ବା ପରିସ୍ରାରେ ପ୍ରୋଟିନ୍ ପଜିଟିଭ୍ ଆସେ ବା ପ୍ରୋଟିନ୍ ଯାଏ। ପାଦ ଏବଂ ମୁହଁ ଫୁଲିବା ଆରମ୍ଭ ହୁଏ। ଏହି ରୋଗରେ ମା ଓ ଶିଶୁ ଉଭୟଙ୍କର କ୍ଷତି ହେବାର ସମ୍ଭାବନା ରହିଥାଏ। ବେଳେବେଳେ ପ୍ରି ଏକ୍ଲାମ୍ପସିଆରୁ ଏକ୍ଲାମ୍ପସିଆ ବା ଗର୍ଭକାଳୀନ ବାତ, ଷ୍ଟ୍ରୋକ୍, ଲିଭର୍ ଫେଲିଓର, କିଡ଼ନୀ ଫେଲିଓର ଇତ୍ୟାଦି ଜଟିଳ ଅସୁବିଧା ସୃଷ୍ଟି ହୁଏ ଏବଂ ମାଆର ଜୀବନ ପ୍ରତି ବିପଦ ଦେଖାଦିଏ। ଏକ୍ଲାମ୍ପସିଆ ଆଡ଼କୁ ଗତି କଲେ ବିଭିନ୍ନ ସତର୍କ ଲକ୍ଷଣ ଦେଖାଯିଏ, ଯେମିତିକି ମୁଣ୍ଡ ବ୍ୟଥା ହେବା, ଆଖିକୁ ଝାପ୍ସା ଦିଶିବା, ଉପର ପେଟ ଦରଜ ହେବା, ଚେତା ବୁଡ଼ିଯିବା, ବାତ ମାରିବା ଇତ୍ୟାଦି। ଏବଂ ଗର୍ଭସ୍ଥ ଶିଶୁର ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ଦେଖାଦେଇଥାଏ, ଯେମିତି ଶିଶୁର ଏହି ରୋଗରେ ଓଜନ ଜମା ବଢ଼େ ନାହିଁ, ଶିଶୁ କମ୍ ଓଜନର ହୋଇଯାଏ, ସମୟ ପୂର୍ବରୁ ଡେଲିଭରି ହୋଇଯାଏ ଓ ବେଳେବେଳେ ଗର୍ଭ ନଷ୍ଟ ମଧ୍ୟ ହୋଇଯାଏ। ଏହି ଅବସ୍ଥାରେ ସଠିକ୍ ଚିକିତ୍ସା ସତ୍ତ୍ୱେ ମଧ୍ୟ ବେଳେବେଳେ ରୋଗୀର ଜୀବନ ଚାଲିଯାଇପାରେ। ସେଥିପାଇଁ ଆମେ ଜୀବନଶୈଳୀରେ କିଛି ପ୍ରତିକାର ଆଣିବା ଦରକାର, ଯେମିତି ନିୟମିତ ଗର୍ଭ ପରୀକ୍ଷା। ପ୍ରତି ମାସରେ ଆମେ ଗର୍ଭ ପରୀକ୍ଷା କରେଇ ନେବା ଦରକାର। ଗର୍ଭର 7 ମାସ ଯାଏଁ ଆମେ ପ୍ରତି ମାସରେ ଗର୍ଭ ପରୀକ୍ଷା କରେଇ ନେବା। ତାପରେ 8 ଏବଂ 9 ମାସରେ ପ୍ରତି 15 ଦିନରେ ଥରେ ଗର୍ଭ ପରୀକ୍ଷା କରେଇ ନେବା ଦରକାର। ଏବଂ ପ୍ରତିଥର ଗର୍ଭ ପରୀକ୍ଷାରେ ଆମର ଓଜନ ଚେକ୍ କରାହୁଏ ଏବଂ ବ୍ଲଡ୍ ପ୍ରେସର ମଧ୍ୟ ମପାଯାଏ। ତ ବ୍ଲଡ୍ ପ୍ରେସର ଏବଂ ଓଜନ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ। ଦ୍ୱିତୀୟ ପଏଣ୍ଟ ଦେଖିବା, ଯାହା ସନ୍ତୁଳିତ ଖାଦ୍ୟ ବା ଆହାର ଗ୍ରହଣ କରିବା ଦରକାର। ଗୋଟିଏ ଗର୍ଭବତୀ ମହିଳା ସବୁ ପ୍ରକାର ପନିପରିବା, ସବୁଜ ପନିପରିବା, ଭାତ, ଡାଲି, ମାଣ୍ଡିଆ, ତଟକା ଫଳ, ଚଣା ଜାତୀୟ ଖାଦ୍ୟ ଇତ୍ୟାଦି ନିୟମିତ ଭାବରେ ଖାଇବା ଦରକାର। ଯିଏ ନିରାମିଷ ଖାଉଥାଏ ସିଏ ନିରାମିଷ ଆହାର ମଧ୍ୟ ମଝି ମଝିରେ ଗ୍ରହଣ କରିବା ଦରକାର। ଖାଦ୍ୟ ଛଡ଼ା ଆମେ ଯଥେଷ୍ଟ ବିଶ୍ରାମ ନେବା ଦରକାର ଗର୍ଭାବସ୍ଥା ସମୟରେ, ଯେମିତିକି ବାମପଟକୁ ମାଡ଼ି ଶୋଇବା, ଓଜନରେ ନିୟନ୍ତ୍ରଣ ରଖିବା ଦରକାର, ଲୁଣ ଓ ଫାଷ୍ଟଫୁଡ଼ ଖାଇବା କମାଇବା ଦରକାର, ଡାକ୍ତରଙ୍କ ପରାମର୍ଶରେ ବ୍ଲଡ୍ ପ୍ରେସର ଔଷଧ ଖାଇବା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିବା ଦ୍ୱାରା ଆମେ ପ୍ରିଏକ୍ଲାମ୍ପସିଆର ସଫଳ ନିୟନ୍ତ୍ରଣ କରିଥାଉ। ଏହା ଛଡ଼ା ଆମର ଗର୍ଭାବସ୍ଥାରେ ସବୁ ମାଆମାନଙ୍କୁ ଆଇରନ୍ ଓ କାଲସିୟମ୍ ବଟିକା ଦିଆଯାଇଥାଏ। କାଲସିୟମ୍ ବଟିକା ଖାଇବା ଦ୍ୱାରା ଏହାର ନିୟନ୍ତ୍ରଣ ଓ ସଫଳ ଚିକିତ୍ସା କରାଯାଇପାରେ। ଏବେ ଆମେ ଦେଖିବା ଆମ ସରକାରୀ ସ୍ତରରେ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ କେମିତି ଆମେ ଏଇ ଯେଉଁ ଅସୁରକ୍ଷିତ ଗର୍ଭାବସ୍ଥା ବା ପ୍ରିଏକ୍ଲାମ୍ପସିଆକୁ ଆଗରୁ ଜାଣିପାରିବା। ଆମର ସରକାରୀ ସ୍ତରରେ କାର୍ଯ୍ୟକ୍ରମ PMSMA ବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ସୁମନ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ, ଏହିସବୁ ପ୍ରୋଗ୍ରାମ ବା କାର୍ଯ୍ୟକ୍ରମ ମାଧ୍ୟମରେ ମାଆମାନଙ୍କର ପ୍ରତି ମାସର 9 ତାରିଖ ଦିନ ଚେକଅପ୍ ବା ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ। ଏହି ପରୀକ୍ଷା ଜଣେ OG ସ୍ପେଶିଆଲିଷ୍ଟ କରିଥାନ୍ତି, ଯାହାଫଳରେ ଆମେ ଅସୁରକ୍ଷିତ ଗର୍ଭାବସ୍ଥାକୁ ଠିକ୍ ସମୟରେ ଚିହ୍ନଟ କରିପାରିଥାଉ ଓ ତାର ପ୍ରତିକାରର ବ୍ୟବସ୍ଥା ମଧ୍ୟ କରିଥାଉ।
1: ଶୈଳୀ ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା VD ସତୀଶନ। ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026 2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
3: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
0: ଉଭୟ ଦେଶ 2027 ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର CEO ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନାକାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
3: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ AI କରିଡୋର କୁ ମଜବୁତ କରିବା ପାଇଁ ଠୋସ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ ହମ୍ ଇଣ୍ଡିଆ ସ୍ୱିଡେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ବନାନେ ଯା ରହେ
0: ହୈ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
3: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତୀ ହୈ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ ହମେ ସ୍ୱିଡେନ୍ ସେ ମିଲେ ସମର୍ଥନ କେ ଲିଏ ମେ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ କା ଆଭାର ବ୍ୟକ୍ତ କରତା ହୁଁ। ହମ ଆତଙ୍କବାଦ ଅର୍ ଉସକେ ସମର୍ଥକୋ କେ ବିରୁଦ୍ଧ ଲଡ଼ାଇ ଜାରି ରଖେଙ୍ଗେ।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ୍ ପରିବର୍ତ୍ତନ ଏବଂ

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚି ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭି ଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11ଟି ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5ଟି, କେରଳ କଂଗ୍ରେସ ଜୋସେଫ, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ 2ଟି ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ ବାଚସ୍ପତି ଏବଂ ସାନିମଲ ଉସମାନ ଉପବାଚସ୍ପତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 2331-44441, 2331-8

0: ଏବଂ 2371-7100 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ସ ସମାନ ସଂଖ୍ୟକ ଓଭରରେ 8 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍। ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ମହୁମାଛି ପାଳନ ଲାଗି ମନ କରିଥିବାର ଚାଷୀ ଭାଇ ଭଉଣୀମାନଙ୍କୁ ମହୁ ବକ୍ସା ବନାବାର ବେଲିକି କେତେଟା ଜରୁରୀ ଜିନିଷ ଧ୍ୟାନ ଦେବାରକେ ପଡ଼୍ବା। ଭିନ୍ ଭିନ୍ କିସମର ମହୁମାଛି ପାଳନ ହିସାବରେ ମହୁ ବକ୍ସାର ଫ୍ରେମ୍ କମ୍ ବେଶୀ କରବାରକେ ପଡ଼୍ସି। ସପ୍ତଫେଣୀ ମହୁମାଛି ପାଳନ ଲାଗି 8 ଫ୍ରେମ୍ ଥିବାର ISI ମାନ୍ୟତା ପାଇଥିବାର ମାପର କାଠର ବକ୍ସା ଦରକାର ହେଉଥିଲା ବେଲିକି ଇଟାଲିଆନ୍ ମହୁମାଛି ପାଳନ ଲାଗି 10 ଫ୍ରେମ୍ ଥିବାର ବକ୍ସା ଦରକାର ହେସି। ତଲିପଟା ନୂଆ କରି ଜନମ ନେଇଥିବାର ଛୁଆମାନେ ରହିବାର ବଖରା, ମହୁ ରହିବାର ବଖରା ସାଙ୍ଗେ ଭିତରେ ଆର୍ ବାହାରେ ଢାପିନି ବି ରହିଥିବାର ଚାହିଁ। ପ୍ରାକୃତିକ ଗୁପେନ ମହୁମାଛିମାନେ ଯେନ୍ତା କରି ଫେଣା ବନାସନ୍ ହେତାର ଗଠନକେ ଆଧାର କରି ବକ୍ସା ବନାବାରକେ ପଡ଼୍ସି। ଯେତେବେଲେ ବକ୍ସା ବନଉଛନ୍ ହେତେବେଲେ ରାନୀ ମହୁମାଛି ନିରୋଧକ ଜାଲି ବନାବାର କଥା। ଇ ଜାଲି ଏନ୍ତା ପତଳା କରି ବନାବାରକେ ପଡ଼୍ସି ଯେ ରାନୀ ମହୁମାଛି ଇ ଜାଲି ବାଟୁ ଢୁକି ନେଇ ପାରୁଥିବାର କଥା। ଶ୍ରମିକ ମହୁମାଛିମାନେ ଖେଲି ବୁଲିକିରି ଯାଇ ଆସିପାରୁଥିବାର କଥା। ଯେନ୍ ବଖରାନ ଛୁଆମାନେ ରହେସନ୍, ଯେନ୍ ବଖରାନ ମହୁ ରହେସି, ହେ ବଖରାନ ଇ ପ୍ରକାର ଜାଲି ଖଞ୍ଜବାରକେ ପଡ଼୍ସି। ଏନ୍ତା କଲେ ରାନୀ ମହୁମାଛି ଅଣ୍ଡା ଦେବାର୍ ଲାଗି ଛୁଆମାନେ ରହୁଥିବାର ବଖରା ଆର୍ ମହୁ ରହିଲା ବଖରାକେ ଯାଇ ନାଇଁପାରେ। ବଏଲେ କାଣା ହେବା, ଶ୍ରମିକ ମହୁମାଛିମାନଙ୍କୁ ମହୁ ରଖ୍ବାର୍ ଲାଗି ଅତ୍କା ଠାନ୍ ମିଲିପାର୍ବା। ମହୁମାଛି ବକ୍ସା ବନାଲା ଉତାରୁ ମହୁ ବକ୍ସାନ ଗୋଟେ କୁହୁଲା ଯନ୍ତ୍ର ଖଞ୍ଜା ହେବାର କଥା। ଇଟା ଟିନ୍ ଚାଦର ବନା ହେବାର ସାଙ୍ଗେ ଭିତରଆଡ଼ୁ ପୁଲା ଥିବାର କଥା। ଇ ଯନ୍ତ୍ର ଭିତରେ ଶୁଖା ଖର୍ସି, ଶୁଖା କାଠ, ନେହାତ ନଡ଼ିଆ କଥା ରଖିକରି ବୁଢ଼ା ହେସି। ଇ ଯନ୍ତ୍ର ଥି ବାହାରୁଥିବାର କୁହୁଲା ମହୁମାଛିମାନଙ୍କୁ ଶାନ୍ତ କର୍ସି। ବୋଇଲେ କାଣା ହେବା, ମହୁମାଛି ବକ୍ସା ଦେଖ ରେଖ ସାଙ୍ଗେ ମହୁ ଉତରାଲା ବେଲ୍କେ ମହୁମାଛିମାନେ କ୍ଷତି ନାଇଁ ପହଞ୍ଚନ୍। ଯେତେବେଲେ ଚାଷୀ ଭାଇ ଭଉଣୀମାନେ ମହୁ ଉତରଉଛନ୍, ହେ ସମୟାନ ଗ୍ଲୋଭ୍ସ ଲଗାବାର ଜରୁରୀ। ଇ ଗ୍ଲୋଭ୍ସ ହାତର କୁହୁନିଯାକ ଲମ୍ବା ହେଇଥିବାର କଥା। ଇ ଗ୍ଲୋଭ୍ସ ଚମଡ଼ା, ପ୍ଲାଷ୍ଟିକ, ଜିନ୍ସ କପଡ଼ା, ନେହାତ ରବର ଥି ବନା ହେଇଥିସି। ମହୁମାଛି ବକ୍ସାନୁ ମହୁ ଉତରାଲା ବେଲ୍କେ ମାସ୍କ ବି ଲଗାବାର ଚାହିଁ। ଇ ମାସ୍କ ପ୍ଲାଷ୍ଟିକ ନେହାତ ତାର ଜାଲି ଥି ବନା ହୋଇଥିବାର ଗୋଟେ ଟୋପିଏ, ଯେନ୍ଟା ମହୁମାଛିମାନଙ୍କନୁ ଆମର ମୁହଁକେ ବଞ୍ଚାସି। ମହୁମାଛି ବକ୍ସାନୁ ମହୁ ଉତରାବାର ଲାଗି ମହୁ ଉତରା ଯନ୍ତ୍ରଟି ବି ଲାଗ୍ସି। ଏଟା ଗୋଟେ ପ୍ରକାର ଡ୍ରମ୍ ଭଳିଆ ଲୁହାର ସିଟ୍ ଥି ବନା ହୋଇଥିବାର ଇ ଯନ୍ତ୍ରର ଉପରଟା ପରଛା ଖୁଲା ଥିସି। ଇ ଡ୍ରମ୍ ଥି 2-4 ମହୁ ଫ୍ରେମ୍ ଥିସି। ଜହ କରି ମହୁ ବାହାର କରବାର ଲାଗି 20 ଫ୍ରେମ୍ ଥିବାର ମହୁମାଛି ନିଷ୍କାସନ ଯନ୍ତ୍ର ବି ବନାଯାଇ ପାର୍ବା। ଇତାର ବାହାର ନିଆ ପୁରୁଷ ମାଛି ଯନ୍ତା ଦ୍ୱାର ବୋର୍ଡ, ଡମି ବୋର୍ଡ ବି ଦରକାର ହେସି। ମହୁମାଛିର ମହୁ ଉତରାଲା ବେଲ୍କେ ଆମକୁ ଯେନ୍ କପଡ଼ା ପିନ୍ଧିବାରକେ ପଡ଼୍ସି ସେଟା ନରମ, ସଫା ଆଉ ଖାକି ରଙ୍ଗର ହୋଇଥିବାର କଥା। ଲାଲ, କଲା କି ଅଲଗା ରଙ୍ଗୀନ କପଡ଼ା ପିନ୍ଧିବାର ମନାଏ। ଇସବୁ ବାହାର ନିଆ ଛୁରୀ, ରସି, ସୂତା, ତାର ବଣ୍ଡଲ, ସିକ୍ ଏଚର୍ ବାଗିର ଛୋଟ ଛୋଟ ସାମାନ ଦରକାର ହେସି। ଚାଷୀ ଭାଇ ଭଉଣୀମାନେ ଧ୍ୟାନ ଦେବେ, ଫି ବଛର ନୂଆ କରି ଜନମ ନେଇଥିବାର ମହୁମାଛି ନେହେତ କମ୍ ବୟସର ରାନୀ ମହୁମାଛି ରହିବାର ନିହାତି ଜରୁରୀ ଏ। ଯଦି ମହୁମାଛି ଭିଲ୍ ଭିତରେ ଖାଦ୍ୟ ଅଭାବ ବାଗିର ପରିସ୍ଥିତି ଦେଖବାରକେ ମିଳୁଛେ ବୋଇଲେ ଦରକାର ଅନୁସାରେ ଚିନି ସିରା ଦଉନ୍। ଭିନ୍ ଭିନ୍ ଋତୁ ଅନୁସାରେ ମହୁମାଛି ଭିଲ୍କେ କେନ୍ଥେଇ ପରିଚାଳନା କର୍ମା ସେ ବାବଦେ ଆସୁ ନିହାତି ଜାନ୍ମା। ବସନ୍ତ ଋତୁନ ମହୁମାଛି ସୁର୍ଷପୂର୍ଣ୍ଣ ମହୁ ସୁଲ୍ଲାସନ୍, ହେତିର୍ ଲାଗି ମହ ମୁଦକେ କାଟିକରି କମ୍ ଦିନ ଅନ୍ତର୍ଥି ମହୁ ବାହାର କରୁନ୍। ଦରକାର ପଡ଼ିଲେ ମହୁ ଥାକ ଉପରେ ଆର୍ ଗୋଟିଏ ମହୁ ଥାକ ବଢ଼ୁନ୍। ମହୁମାଛି ସଂଖ୍ୟା ବଢ଼ିଗଲେ ଠାନ୍ ଅଭାବ ଲାଗି ବକ୍ସା ଭିତରେ ଉତ୍ତାପ ବଢ଼୍ସି। ହେତିର୍ ଗୁନୁ ମହୁମାଛିମାନେ ବକ୍ସା ଛାଡ଼ିକିରି ପଲାବାର୍ ସାଙ୍ଗେ ନୂଆ ରାଣୀ ଖୋପ ତିଆରି ହୋଇକରି ମହୁମାଛିମାନଙ୍କର ସ୍ପାର୍ମିଂ ପ୍ରକୃତି ଆସି ଇ ସମସ୍ୟାର ସମାଧାନ ଲାଗି ରାଣୀ ମାଛି ଖୋପ ଭାଙ୍ଗି ଦଉନ୍, ନେହତ ମହୁମାଛି ଭିଲ୍କେ କୃତ୍ରିମ ଭାବେ ଭାଗ ଭାଗ କରୁନ୍। କେନ୍ଥେ ଭାଗ ଭାଗ କରିବେ, ଏଣ୍ରା ମାଛି ସଂଖ୍ୟା ବଢ଼ିଗଲେ ଭିଲ୍କେ ଭାଗ ଭାଗ କରବାଟା ଜରୁରୀ ହୋଇଯାଏସି। ଏଥିର୍ଲାଗି ଜୁହ୍ନା ମହୁମାଛି ବକ୍ସା ପାଖେ ଗୋଟିଏ ମାଛି ନାଇଁ ଥିଲା ନୂଆ ବକ୍ସା ରଖବାର କଥା। ଇ ବକ୍ସାନ ଅତି କମ୍ତି ଜୁହ୍ନା ବକ୍ସାନୁ ଗୋଟିଏ ରାନୀ ଆର୍ ଶ୍ରମିକ ମହୁମାଛି ଥିଲା ଫ୍ରେମ୍ ତିନ୍ ନୁ ଚାରିଟା ମହୁ ଆର୍ ପରାଗ ରେଣୁ ଥିବାର ଫ୍ରେମ୍ ରଖବାର ନିହାତି ଜରୁରୀ ହେ। ପହେଲା ନୂଆ ବକ୍ସାକେ ଜୁହ୍ନା ବକ୍ସାନୁ ଅତି କମ୍ତି 3 କିଲୋମିଟର ଦୂର ରଖୁନ୍। ଗୋଟିଏ ହପ୍ତା ପରେ ଫେର୍ ଆନିକରି ସେ ବକ୍ସାକେ ଜୁହ୍ନା ବକ୍ସା ପାଶେ ରଖୁନ୍। ଖରା ମାସେ ମହୁମାଛିମାନେ ନଡ଼ିଆ ତାଲ ବାଗିର ଗଜନୁ ପରାଗ ରେଣୁ ଆର୍ ମକରନ୍ ଫୁଲାସନ୍। ଖରା ମାସେ ଅତ୍କା ଗରମ ଲାଗି ରାନୀ ମାଛିର ଅଣ୍ଡା ଦେବାର କ୍ଷମତା ବି କମିଯିବାର ସାଙ୍ଗେ ସାଙ୍ଗେ ମହୁମାଛି ଭିଲ୍ ଦୁର୍ବଳ ହୋଇଯାଏସି। ହେତିର୍ ଲାଗି ବକ୍ସାମାନଙ୍କୁ ଛାନ ରଖବାର ବ୍ୟବସ୍ଥା କରୁନ୍। ଦରକାର ପଡ଼ିଲେ ନଡ଼ା ନେହତ ବସ୍ତାତି ବକ୍ସାକେ ଢାପି ଦଉନ୍। ଧ୍ୟାନ ଦେବେ ଯେନ୍ତା ପବନ ଆନାଜାନା କରିପାରୁଥିବା। ବିଲବୁଡ଼ିଆ ସମିଆତି ଖାଦ୍ୟ ଅଭାବ ଦୂର କରବାର ଲାଗି ବାଟଦୁଆରେ ରାନୀ ଜାଲି ବାଟୁ ଚିନି ସିରା ଦଉନ୍। ବକ୍ସା ପାଶେ ପ୍ରାକୃତିକ ଜଳପ୍ରବାହ ନେହତ ନଲକୁଆ ନେତ ପ୍ୟାଣ୍ଟ ଟାଙ୍କି ରହିବାର ଦରକାର। ହେନ୍ତା ବର୍ଷା ମାସେ ମହମ ସଲଭ ପୋକର ଆକ୍ରମଣର ଭୟ ଥିବାର୍ ଲାଗି ନିୟମିତ ଭାବେ ତଲିପଟାକେ ସଫା କରୁନ୍। ମହୁମାଛି ବର୍ଷା ମାସେ ବାହାରକେ ଯାଇ ନେଇ ପାରନ୍ ବୋଲି ଛଚିକରି ରଖଲା ଖାନା ଖାଇକରି ବଞ୍ଚିସନ୍। ହେତିର୍ଲାଗି ଖାଦ୍ୟ ଅଭାବକେ ଦୂର କରବାର୍ ଲାଗି ଚିନି ଆର୍ ପ୍ୟାନ୍ ଠିକ୍ ଅନୁପାତ ଥି ମିଶେଇ କରି ଦଉନ୍। ହେନ୍ତା
1: ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା ଏ ବିଷୟରେ କହିଛନ୍ତି ସମାପିକା ଦାସ।
3: ସୃଷ୍ଟିକାଳରୁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଚାଲିଛି। ସେହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେତେକ ଧୀର ମନ୍ଥର ଗତିରେ ଘଟୁଥିବା ବେଳେ ଆଉ କେତେକ ଅପ୍ରତ୍ୟାଶିତ ଏବଂ ଆକସ୍ମିକ ଭାବରେ ଘଟିଥାଏ। ଆପଣମାନେ ଦେଖିଛନ୍ତି ଦେବଭୂମି ଉତ୍ତରକାଶୀ ପାଲଟି ଯାଇଥିଲା ପ୍ରାକୃତିକ ବିପର୍ଯ୍ୟୟର ପ୍ରୟୋଗଶାଳାରେ। ହିମାଳୟର ଅବବାହିକାରେ ପ୍ରବାହିତ କ୍ଷୀରଗଡ଼ ନଦୀରେ ଉତ୍ତାଳ ଜଳସ୍ରୋତରେ ମାଟି ଗୋଡ଼ି ପଥର ଛୋଟ ଛୋଟ ହିମଖଣ୍ଡ ଓ ଆବର୍ଜନା ଭାସି ଆସି ଜନବସତି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା। ଏହିସବୁ ଘଟଣାଗୁଡ଼ିକୁ ନେଇ ପରିବେଶବିତ୍ମାନେ କହୁଛନ୍ତି ଏହା ଅନ୍ଧ ଭାବେ କରାଯାଉଥିବା ବିକାଶର ପରିଣତି। ଭୂତତ୍ତ୍ୱବିତ୍ମାନେ କହୁଛନ୍ତି ହିମାଳୟର ପାର୍ବତ୍ୟାଞ୍ଚଳର ଭଙ୍ଗୁର ଓ ଦୁର୍ବଳ ପରିସଂସ୍ଥା ଏଥିପାଇଁ ଦାୟୀ। ବାଦଲ ଫଟା ବର୍ଷାରେ ବର୍ଷାର ପରିମାଣ ଘଣ୍ଟା ପ୍ରତି 100 ମିଲିମିଟରରୁ ଅଧିକ ରହିଥାଏ। ପାହାଡ଼ର ତୀକ୍ଷ୍ଣ ତଥା ଗଡ଼ାଣିଆ ଢାଲୁରେ ବର୍ଷାର ପରିମାଣ 250 ମିଲିମିଟରରୁ ଅଧିକା ହୋଇପାରେ ଏବଂ ଜଳବିନ୍ଦୁର ବ୍ୟାସ 4-6 ମିଲିମିଟର ଏବଂ ବର୍ଷାର ବେଗ ସେକେଣ୍ଡ ପ୍ରତି 10 ମିଟରକୁ ବୃଦ୍ଧି ପାଇଥାଏ। ଅତ୍ୟଧିକ ବର୍ଷା, ବାଦଲ ଫଟା ବର୍ଷା ବା ହିମହ୍ରଦରେ ବିସ୍ଫୋରଣ କାରଣରୁ ହିମାଳୟରେ ବାରମ୍ବାର ଘଟୁଥିବା ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ କାରଣ ଯେ ଜଳବାୟୁ ପରିବର୍ତ୍ତନ, ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ। ଏଠି ଆଉ ଏକ ବିଷୟ ଆଲୋଚନାର ପରିସରକୁ ଆସୁଛି, ହିମାଳୟର ପରିସଂସ୍ଥା ଏକ ଭଙ୍ଗୁର ଏବଂ ଅତ୍ୟଧିକ ଦୁର୍ବଳ ପରିସଂସ୍ଥା। ଏହି ପରିସଂସ୍ଥା 2500 କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଏବଂ ଦେଶର ଭୌଗୋଳିକ ଆୟତନର 18%। ବିଗତ 100 ବର୍ଷ ମଧ୍ୟରେ ଦେଶରେ ଯେଉଁ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ତା'ର 35% ଏହି ଅଞ୍ଚଳରେ ଘଟିଛି। ଆମେରିକାର ନାସା ଗବେଷଣା ସଂସ୍ଥା ଦ୍ୱାରା ଦିଆଯାଇଥିବା ଭୂସ୍ଖଳନ ତଥ୍ୟ ଅନୁସାରେ 2007-2017 10 ବର୍ଷ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ 1121 ଛୋଟ ବଡ଼ ଭୂସ୍ଖଳନ ଘଟଣା ଘଟିଛି। 2023 ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀର ତାପମାତ୍ରା 1 ଡିଗ୍ରୀ ବଢ଼ିଲେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା 15% ବଢ଼ିବ। ସେହି କାରଣରୁ ହିମାଳୟରେ ବଢ଼ୁଛି ବର୍ଷାର ତୀବ୍ରତା ଏବଂ ପରିମାଣ। ସେଥିପାଇଁ ଅଳ୍ପ କିଛି ଘଣ୍ଟାର ସମୟ ଅବଧି ଭିତରେ ଏବଂ ସୀମିତ ପରିସୀମାରେ ବାଦଲ ଫଟା ବର୍ଷା ହେଉଛି, ପ୍ରଳୟ ସୃଷ୍ଟି ହେଉଛି। ବାରମ୍ବାର ବାଦଲ ଫଟା ବର୍ଷା କାରଣରୁ ଉପରମାଟି ଦୁର୍ବଳ ତଥା ଫପ୍ସା ହୋଇ ଜଳଧାରଣ କ୍ଷମତା ହରାଉଛି।

0: ମାଟିକୁ ବର୍ଷାର ପ୍ରକୋପ ପାଇଁ ଖୋଲା ଛାଡ଼ିଦେବା। ଦେଓଦାର ଗଛର ଚେର ଅତି ଗଭୀରତାକୁ ଯାଇ ଉପର ମାଟିକୁ ବାନ୍ଧି ରଖିବା ସହ ବର୍ଷା ଓ ବନ୍ୟାରେ ମୃତ୍ତିକା କ୍ଷୟ ଏବଂ ପାହାଡ଼ରୁ ମାଟି ଅତଡ଼ା ଧସିବାକୁ ବାଧା ଦେଇଥାଏ। ପରିବେଶବିତ୍ଙ୍କ ମତ ଅନୁସାରେ ସମୁଦ୍ର ପତନଠାରୁ 2000 ମିଟର ଉପରେ ଥିବା ହିମାଳୟ ପରିସଂସ୍ଥା ଏହି ଦେଓଦାର ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଥିଲା। ପ୍ରତିବର୍ଗ କିଲୋମିଟରରେ 400ରୁ 500 ଦେଓଦାର ଗଛ ଥିଲା, ଯାହା ମୃତ୍ତିକା ଅବକ୍ଷୟକୁ ରୋକୁଥିଲା। ମାତ୍ର ଦେଓଦାର ଗଛ କାଠ ବ୍ୟବସାୟ ଯୋଗୁଁ ଏହି ଜଙ୍ଗଲ ନଷ୍ଟ ହୋଇସାରିଲାଣି। ଖୋଲା ପାହାଡ଼ରୁ ପ୍ରବଳ ବର୍ଷା ଦ୍ୱାରା ଅତଡ଼ା ଖସି ନଦୀ ସ୍ରୋତରେ ମିଶୁଛି, ଜୀବନହାନି ଘଟୁଛି। ଥରେ ଭାବନ୍ତୁ, ହିମାଳୟର ଏହି ଦୁଃଖକୁ ଆମ ମଣିଷ ସମାଜ ଲାଘବ କରିବା କ'ଣ ଜରୁରୀ ନୁହେଁ? ପର୍ଯ୍ୟଟନ ନାଁରେ ଆମେ ଯେଉଁ ନିର୍ବିଚାର ଭାବରେ ପାହାଡ଼ ଢାଲୁରେ ହେଉ କି ନଦୀ ଅବବାହିକାରେ ଯେଉଁ କନଷ୍ଟ୍ରକ୍ସନ କାମ ସବୁ କରୁଛୁ, ତାକୁ ବନ୍ଦ କରିବାକୁ ପଡ଼ିବ। ଆହୁରି ମଧ୍ୟ ଏହାର ପାର୍ବତ୍ୟ ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ ପ୍ରକଳ୍ପ ଇତ୍ୟାଦି ବନ୍ଦ କରିଦେବା ଦରକାର। ହିମାଳୟର ପରିସଂସ୍ଥା ଆମ ଜୀବଜଗତ ପାଇଁ କେତେ ଜରୁରୀ, ତା ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର। ଆଉ ଏକ କଥା, ହିମାଳୟ ପାର୍ବତ୍ୟାଞ୍ଚଳରେ ଦେଓଦାର, ପାଇନ୍ ଓ ସ୍ପର୍ଶ ପରି ଗଛ ଲଗାଇବା ସହ ତାହାର ରକ୍ଷଣାବେକ୍ଷଣ କରିବା ଆମର କର୍ତ୍ତବ୍ୟ ହେବା ଦରକାର। ଆମେ ଚାହିଁଲେ ହିଁ ଆମର ଏହି ସୁନ୍ଦର ପ୍ରକୃତିକୁ ମଳିନ ହେବାରୁ ରକ୍ଷା କରିପାରିବା।
1: ପରିବେଶ ସୂଚନାରେ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା, ଏ ବିଷୟରେ କହିଲେ ଡାକ୍ତର ସମାବିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଆଜି ଏଥିରେ ଶୁଣନ୍ତୁ ନିର୍ମଳ ନାୟକଙ୍କ ରଚନାରୁ ଦିଲୀପ ରାଉତ ଓ ସଙ୍ଗୀତା ମାସୀଙ୍କ କଣ୍ଠରେ କେତୋଟି ଗୀତ। ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସଙ୍ଗୀତା ମାସୀଙ୍କ କଣ୍ଠରେ।

ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀରେ ଶୁଣିଲେ ନିର୍ମଳ ନାୟକଙ୍କ ରଚନାରୁ ଦିଲୀପ ରାଉତ ଓ ସଙ୍ଗୀତ ମାସିଂହ କଣ୍ଠରେ କେତୋଟି ଗୀତ, ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର ସୂର୍ଯ୍ୟକାନ୍ତ ଉର୍ମା ଗାଇଥିବା କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରାହାସ ବିହାରୀ ଉର୍ମାଙ୍କ ରଚନାରୁ।

ଇଂରାଜୀରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଦୋଳଗୋବିନ୍ଦ ବିଶିଙ୍କ ରଚନାରୁ ଏହି ଗୀତଟିକୁ ଗାଇଛନ୍ତି ଦୟାନିଧି ବିଭାର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଧରଣୀଧର ପଟେଲଙ୍କ ରଚନାରୁ। ଗୀତଟିକୁ ଗାଇଛନ୍ତି ଫକୀରମୋହନ ପଟ୍ଟନାୟକ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଶୁଣୁଥିଲେ ଦୟାନିଧି ବିଭାର, ନବୀନ କୁମାର କୁଅଁର ଓ ଫକୀରମୋହନ ପଟ୍ଟନାୟକ ଗାଇଥିବା କେତୋଟି ଗୀତ। ଗୀତିକାରମାନେ ଥିଲେ ଦୋଳଗୋବିନ୍ଦ ବିଶି, ଶିବଶଙ୍କର ପ୍ରଧାନ ଓ ଧରଣୀଧର ପଟେଲ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୁରେଶ କୁମାର ଦାସଙ୍କ ରଚନାରୁ ଏହି ଗୀତଟିକୁ ଗାଇଛନ୍ତି ବିଷ୍ଣୁଦେବ ପଣ୍ଡା।

ଶ୍ରୋତାବନ୍ଧୁ ଶୁଣିଲେ ମମତା ପାଇକରାୟଙ୍କ କଣ୍ଠରେ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଜ୍ୟୋତ୍ସ୍ନା ରାଉତରାୟଙ୍କ ରଚନାରୁ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅଲକା ୟାଗ୍ନିଙ୍କ କଣ୍ଠରେ କଥାଚିତ୍ର ରାଜର ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆନନ୍ଦ ଭକ୍ସିଙ୍କ ଗୀତ ରଚନାରୁ ଶୁଣନ୍ତୁ ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗର ଏହି ଗୀତଟି। ଗୀତଟିକୁ ସଙ୍ଗୀତର ରୂପ ଦେଇଛନ୍ତି ଯତୀନ ଲଲିତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଦିଲକା କ୍ୟା କସୁର କଥା ଚିତ୍ରରୁ ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଓ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ସମୀରଙ୍କ ଗୀତ ରଚନାରୁ କଥାଚିତ୍ର ଦିଲ୍ ହେ ତୁମାରର ଏଇ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି ଓ ସାମ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହମ ଆପକେ ହେଁ କୋନ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ରାମ ଲଖନ। ଗୀତଟି ଉଦ୍ଧତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ ଏସ୍ପି ବାଲସୁବ୍ରମଣ୍ୟମ।

ଶ୍ରେୟା ଘୋଷାଲଙ୍କ କଣ୍ଠରେ ଜିସ୍ମ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ନୀଲେଶ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ଏମ୍ଏମ୍ କ୍ରିମ୍।

ଜାଭେଦ ଅଖତରଙ୍କ ଗୀତ ରଚନା ଏବଂ ସଞ୍ଜୀବ କୋହଲିଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କଥାଚିତ୍ର ବୀରଜରାର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆନନ୍ଦ ବକ୍ସିଙ୍କ ରଚନାର କଥାଚିତ୍ର ଅମର ଆକବର ଆନ୍ଥୋନିର ଏହି ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

କିଶୋର କୁମାରଙ୍କ କଣ୍ଠରେ ବ୍ଲାକ୍ମେଲ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ରାଜେନ୍ଦ୍ର କ୍ରିଶନ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଆନନ୍ଦ ଭକ୍ସିଙ୍କ ଗୀତ ରଚନାରୁ କଥାଚିତ୍ର ଗୋରା ଓର କାଲାର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ ମୁକେଶ। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଅରୁଣ ମନ୍ତ୍ରୀଙ୍କ ଲେଖା ଥୁ କଥାଚିତ୍ର ନାୟକ ନୁହେଁ ମୁଁ ଖଳନାୟକର ଏଇ ଗୀତଟାକେ ଶୁଣୁନ୍। ଗୀତଟାକେ ଗାଇଛନ୍ ମହମ୍ମଦ ନସିର ଆଉ ଦୀପମାଲା, ସଙ୍ଗୀତ ସହିଛନ୍ ଅନୁପମ ଦତ୍ତ।

ଇନୁ ସେସେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ଏଫ୍ 317.5 ମିଟର ସଙ୍ଗେ 945 କିଲୋ ଜାଉର ଏଫ୍ଏମ୍ 101 ମେଗାହର୍ଜ ଦି ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଜରିଏ ଶ୍ରୋତାବନ୍ଧୁ ସମୟ ସକାଳ 10:30 ମୁଲ୍ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜିଥି ଶୁଣୁନ୍ ମେହବୁବା ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ଆର୍ଡି ବର୍ମନ ଗୀତ ରଚନା ଆନନ୍ଦ ବକ୍ସି କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ କଣ୍ଠ ଦେଇଛନ୍ ଲତା ମଙ୍ଗେସ୍କର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଥି ଆଦେ ମନ୍ନାଦେବଙ୍କର କଣ୍ଠତି ସୁନୁନି ଗୀତ।

ସୁନାର ବଇଁଶୀ ହୀରା ନୀଳାର ମୁକୁଟ ରଖି ଦେଇ ଜାମିନ ନେଲେ ତଲ ଉପର ଦେଖି କୃଷ୍ଣ ଖୋଜୁଛନ୍ ଉକିଲ ହ ଶେଷେ ପୂର୍ଣ୍ଣମାସୀ ଘରକେ ଗଲେ ଆରେ ଉକିଲାତି ନାମା ଦେଇ କହୁଛନ୍ କୃଷ୍ଣ ମୁଗ୍ଧମା ହେଇଛେ ବିଷମ ସାତି ଦଫା ମତେ ଘେରି ଦେଇଛନ୍ ଗୋ ସତେ ଗୁଟେ ଲେଖାନ ଜମ ଆରେ ପୂର୍ଣ୍ଣମାସୀ ହସି କହୁଛନ୍ ରେ ବଇଁଶୀ ମୁଇଁ ତୁମର ଉକିଲ ହେଲି କାଟିଦେମି ଦଫା ସବୁ ସଫା ରଫା କାଇଁ କହ।

ସୁନ ସହସ୍ର ଗୁପିର ଶାଢ଼ୀ ଗୁଟେ ପିଲା କେନ୍ତା କରି ଚୁରେଇ ନେଲା, କିଏ ସତ୍ କରବା ଗୋ ପୁରା ଅସତ୍ କଥା ପବନ ସେଟା ଉଡେଇ ନେଲା। କାଲି ନାଗ ଥିଲା କେଡ଼େ ବଦମାସ ସବୁ ଦେଉଥିଲା ଦଶି, ଗୁପର କାହ୍ନା ତାକେ ଦେଲେ ସିଧା କରି ତାକୁ ଫେର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଥି ହାଦେ ଉଷା ରାଣୀ ବାରିଙ୍କର କଣ୍ଠତି ସୁନୁନି ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଚିତ୍ତରଞ୍ଜନ ବେହେରାଙ୍କର କଣ୍ଠତି କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍। ଗୀତ ରଚନା ଧୁବ ଦାସ।

ପଥରକେ କାଟି କରି ତାଜମହଲ କରିଛେ, ଖାଲି ଜମିଥି ସୁନାର ଫସଲ ଲଗେଇଛେ, ଇ ହାତ ଥି ସଙ୍ଗୀତ ଚିତ୍ରକଳା ଆଉର୍ ଶିଳ୍ପକେ ଜୀବିତ ରଖିଛେ। ମନୁଷ୍ୟର ଇ ହାତରେ ଅଦ୍ଭୁତ ତାକତ ଅଛେ, ହାତର ମୁଠି ଥି ଯୁଦ୍ଧର କ୍ଷମତା ଅଛେ, ହାତର ତାଲି ଥି ଆନନ୍ଦ ଆଉ ଉତ୍ସାହର ଲହର ଅଛେ। ହାତ ଆମର ବହୁତ ଉପଯୋଗୀ ଅଙ୍ଗ ଏ। ଇ ବାବଦେ କାର୍ଯ୍ୟକ୍ରମ ଥି ଆଗକେ କଥା ହମା ସୁନମା ୟାଚିନେ। ଚାନ୍ଦିନୀ ସିନେମା ଥୁ ଲତା ମଙ୍ଗେସ୍କର କଣ୍ଠ ଥି ଏ ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଶିବହରି।

ଇନସେସଲା ଖୋଲା ଝରକା କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଷ୍ଟୁଡିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 12ଟାରେ ପ୍ରଚାର କରୁଛୁ ଆଜିର ବାତାୟନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଧଡ଼କ କଥାଚିତ୍ରରୁ କଣ୍ଠ ଦେଇଛନ୍ତି ଅଜୟ ଗୁଗାୱାଲେ ଓ ଶ୍ରେୟା ଘୋଷାଲ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ। ଶ୍ରୋତାବନ୍ଧୁ, ଆମର ଏହି ବାତାୟନ କାର୍ଯ୍ୟକ୍ରମକୁ ଆପଣମାନେ ନିଜ ମନର ଭିତରୁ ପସନ୍ଦ କରନ୍ତି ଏବଂ ଶୁଣନ୍ତି। ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମ ଯେତେବେଳେ ଆରମ୍ଭ ହୋଇଛି ଆପଣଙ୍କର ହୃତ୍ସ୍ପନ୍ଦନ ବଢ଼ିଯାଇଥିବ। ଆସନ୍ତୁ ସେଇ ହୃତ୍ସ୍ପନ୍ଦନକୁ ଆଉ ଟିକେ ବଢ଼ାଇବା କାର୍ଯ୍ୟର ଆରମ୍ଭ କରି କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଧଡ଼ କଥାଚିତ୍ରରୁ ଶୁଣି।

ଶ୍ରୋତାବନ୍ଧୁ, ଯେତେବେଳେ କୌଣସି ଏକ ମନ କାହାକୁ ଭଲ ପାଇବ ସେତେବେଳେ ପ୍ରତିଟି ନିଶ୍ୱାସ ଆଉ ସ୍ପନ୍ଦନ ବଦଳିଯାଏ। ମନର ସ୍ପନ୍ଦନକୁ ଆହୁରି ରୋମାଞ୍ଚିତ କରିବା ପାଇଁ ଆପଣ ଚାହୁଁଛନ୍ତି କି? ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଯୋଜିତା ଓ ସିକନ୍ଦର କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ, ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

କାର୍ଯ୍ୟକ୍ରମରେ ଏଥର ଧଡ଼କନ୍ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଓ କୁମାର ଶାନୁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣିଲେ ରୀତି ଚୌଧୁରୀଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଗୀତ ରଚନା ବସୁଦେବ ମହାପାତ୍ର, ବାବାଜୀ ଚରଣ ଜେନା ଏବଂ ସୁଦର୍ଶନ ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ବିଶ୍ୱରେ ଦେଖାଯାଉଥିବା ସମସ୍ତ ରୋଗ ମଧ୍ୟରେ ଏଚ୍ଆଇଭି ଦ୍ୱାରା ହେଉଥିବା ଏଡ୍ସ ରୋଗ ସବୁଠୁ ଅଧିକ ମାରାତ୍ମକ। ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୋଧିତ ଛୁଞ୍ଚି ବ୍ୟବହାର ଏବଂ ଏଚ୍ଆଇଭି ସଂକ୍ରମିତ ରକ୍ତ ଶରୀରରେ ବ୍ୟବହାର କଲେ ଏହି ରୋଗ ହୋଇଥାଏ। ତେଣୁକରି ଏଥିପାଇଁ ପ୍ରଭାବଶାଳୀ ଟୀକା ଉଦ୍ଭାବନର ଆବଶ୍ୟକତା ରହିଛି। ଏଚ୍ଆଇଭି ଏବଂ ଏଡ୍ସ ସଂକ୍ରମଣ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଏକ ପ୍ରଭାବଶାଳୀ ଟୀକା ଉଦ୍ଭାବନ ପାଇଁ ବୈଜ୍ଞାନିକଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ 1998 ମସିହାରୁ ବିଶ୍ୱ ଏଡ୍ସ ଟୀକା ଦିବସ ପାଳନ କରାଯାଉଛି ମଇ ମାସ 18 ତାରିଖରେ। ଏହି ଦିନ ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନ ଜଣାଯାଏ, ଯେଉଁମାନେ ଏଚ୍ଆଇଭି ବିରୋଧୀ ପ୍ରତିଷେଧକ ଟୀକା ତିଆରି କରିବା ପାଇଁ ଗବେଷଣା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଚ୍ଆଇଭି ପାଇଁ କୌଣସି ସ୍ଥାୟୀ ଟୀକା କିମ୍ବା ଚିକିତ୍ସା ଉପଲବ୍ଧ ନାହିଁ, ତେଣୁ ସଚେତନତା ହିଁ ଏହାର ମୁଖ୍ୟ ପ୍ରତିକାର। ଆସନ୍ତୁ ଶ୍ରୋତା ଭଉଣୀ, ସମାଜର ଅର୍ଦ୍ଧେକ ଅଙ୍ଗ ଭାବରେ ଆମେ ନିଜେ ସଚେତନ ହେବା, ସଂଯମ ଗୁଣକୁ ଆଦରି ପରିବାର, ସମାଜକୁ ସଚେତନ ହେବାରେ ସହଯୋଗ କରି ଏକ ସୁସ୍ଥ ଦେଶ ସର୍ବୋପରି ଏକ ସୁସ୍ଥ ବିଶ୍ୱ ଗଠନ କରିବାରେ ସାହାଯ୍ୟ କରିବା।

ଶ୍ରୋତା ଭଉଣୀ, ସମାଜରେ ସଂଗ୍ରହାଳୟଗୁଡ଼ିକର ମହତ୍ତ୍ୱ, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଏବଂ ଶିକ୍ଷା କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ 1977 ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ସାରା ବିଶ୍ୱରେ ପାଳିତ ହୋଇଆସୁଅଛି। ଅନ୍ତର୍ଜାତୀୟ ସଂଗ୍ରହାଳୟ ପରିଷଦ ଏହି ଦିବସ ସ୍ଥାପନ କରିଥିଲା। ସଂଗ୍ରହାଳୟଗୁଡ଼ିକ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗ ଏବଂ ଶାନ୍ତି ବଜାୟ ରଖିବାର ଏକ ମାଧ୍ୟମ। ଯେପରି ଆମ ରାଜ୍ୟ ଓଡ଼ିଶା ଓ ଆମ ଦେଶ ଭାରତର ଇତିହାସ ଓ ସଂସ୍କୃତି ସାଇତି ରଖିଛନ୍ତି ଅନେକ ସଂଗ୍ରହାଳୟ, ଆସନ୍ତୁ ଏହି ସଂଗ୍ରହାଳୟମାନଙ୍କୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା। ଏହା ମାଧ୍ୟମରେ ନିଜର ଇତିହାସ ଓ ସଂସ୍କୃତିକୁ ଜାଣି ଆହୁରି ସେଗୁଡ଼ିକୁ ସମୃଦ୍ଧ କରିବାରେ ସହଯୋଗ କରିବା।

0: ତିଆରି ପିଠାଟା। ଶାଶୁଘର ଆସିଲା ପରଠୁ ସେ ଭୁଲି ଯାଆନ୍ତି ତାଙ୍କର ଜନ୍ମଦିନ। ଏମିତି ନୁହେଁ ଯେ ଶାଶୁଘରେ କାହାରି ଜନ୍ମଦିନ ପାଳନ କରାଯାଏ ନାହିଁ। ପରେଶଙ୍କର ଜନ୍ମଦିନରେ ଶାଶୁଙ୍କର ତାଗିଦ, ଦେଖ ଠିକ୍ ଭାବରେ ମୁଗ ମଣ୍ଡାଟା କରିବୁ, ମୋ ପୁଅର ଭାରି ପସନ୍ଦ। ଆଉ ନାତିର ଜନ୍ମଦିନ ପାଳନରେ ସେ ଆଉ ଦୀପାଦ ଆଗରେ। ସକାଳୁ ଠାକୁରଙ୍କ ପାଖରେ କ୍ଷୀରିପୁରୀ ଭୋଗ ଲାଗେ ଓ ପୁଣି ସନ୍ଧ୍ୟାରେ କେକ୍। ନାତିର ମନ ଜାଣି କେବେ ଡୋରେମନ୍ କେକ୍ ତ କେବେ ବାର୍ବିଡଲ୍ କେକ୍। ତା ସାଙ୍ଗସାଥି ସଭିଙ୍କୁ ଡାକି ବେଲୁନ୍ ଲଗେଇ ଜାକଜମକରେ ଜନ୍ମଦିନ ପାଳନ କରିବେ। ହେଲେ ତାଙ୍କର ଜନ୍ମଦିନରେ କେହି ତାଙ୍କୁ ଶୁଭେଚ୍ଛା ବାର୍ତ୍ତାଟିଏ ମଧ୍ୟ କହନ୍ତି ନାହିଁ। ଭାରି ଅଭିମାନ ଲାଗେ, ଭାବନ୍ତି ସତରେ ସେ ପରଝିଅ, ବୋହୂ ପରା, ନିଜର ଲାଗିବ ବା କେମିତି। ଶାଶୁ ଏବେ ପରପାରିରେ, ସେ ବି କେବେ ଚାହିଁଲେ ନାହିଁ ନିଜର ଜନ୍ମଦିନ ପାଳନ କରିବାକୁ। ବିବାହ ପରେ ସେ ନିଜ ଜନ୍ମଦିନରେ ଥରେ ପରେଶଙ୍କୁ କହିଥିଲେ, ମୋ ଜନ୍ମଦିନରେ କିଛି ଉପହାର ଦେଲ ନାହିଁ, ମଠା ଶାଢ଼ୀ ଖଣ୍ଡି ଆଣିଦେଇଥାନ୍ତ, ପିନ୍ଧି ପୂଜା କରିଥାନ୍ତି। ପରେଶ ତାତ୍ସଲ୍ୟ ଭରା ଶବ୍ଦରେ କହିଥିଲେ, ଏ ସ୍ତ୍ରୀ ଲୋକମାନଙ୍କର ଶାଢ଼ୀ ଗହଣା ଲୋଭ ଯାଏନି, ଯେତେ ଶିକ୍ଷିତା ହୋଇଥାନ୍ତୁ ପଛକେ, ଚାକିରି କରିଛ ତୁମେ କିଣିବାକୁ ମୁଁ କେବେ ମନା କରିଛି? ନିଜେ କିଣି ପିନ୍ଧିବା ଓ ପ୍ରିୟଜନର ଉପହାର ଭିତରେ ଫରକଟା ଜାଣିପାରୁନଥିଲେ ପରେଶ। ପରେଶଙ୍କର କଥା ଶୁଣି ଆଖିରେ ଘନେଇ ଆସୁଥିଲା ଲୁହର ସୁନାମି। ଅତ୍ୟଧିକ ଘନୀଭୂତ ହେବା ଫଳରେ ପାଣି କୁଆପଥରରେ ପରିଣତ ହେବା ପରି ଲୁହ ଓ କୋହ ଜମାଟ ବାନ୍ଧି ରହିଗଲେ ଛାତି ଭିତରେ। ଅଭିମାନ ସବୁ ସମୁଦ୍ରର ଉତ୍ତାଳ ତରଙ୍ଗ ପରି ମଥା ପିଟୁଥିଲେ ମନ ଭିତରେ। ସେ ଦିନଠାରୁ ନିଜ ଜନ୍ମଦିନରେ କେବେ କିଛି କହିନାହାନ୍ତି ସୁରଭି। ବୋହୁ ଆସିଲା ପରେ କିନ୍ତୁ ପରେଶଙ୍କର ତାଗିଦ, ବୋହୁ ଯେମିତି ନିଜକୁ ପରଝିଅ ନ ଭାବୁ, ବାପ ଘରକୁ ଝୁରି ନ ହଉ। ଖାସ୍ ଏଇଥିପାଇଁ ସେ 2 ମାସ ପୂର୍ବରୁ ବୋହୁର ଜନ୍ମଦିନକୁ ଖୁବ୍ ଖୁସିରେ ପାଳନ କରିଥିଲେ। ତା ବାପ ଘରକୁ ନିମନ୍ତ୍ରଣ କଲାବେଳେ କହିଥିଲେ, ମୋ ବୋହୁ ନୁହେଁ, ମୋ ଝିଅର ଜନ୍ମଦିନ, ନିଶ୍ଚୟ ଆସିବେ। ତାହେଲେ କିଏ ଦେଇଛି ଏ ମେସେଜ୍? ଚଷମା ପିନ୍ଧି ଦେଖିଲେ ଫେସବୁକ୍ ବନ୍ଧୁ ଅସିତ ରାୟ, ରିଟାୟାର୍ଡ ଆର୍ମି ଅଫିସର। ବୋହୁ ଆସିଲା ପରେ ଅଧିକାଂଶ ସମୟ ସେ ଚାଟିଂ କରନ୍ତି ଅସିତ ସହ। ପ୍ରାତଃ ମୁହୂର୍ତ୍ତର ଶୁଭେଚ୍ଛା ତାଙ୍କ ମନ ଓ ଶରୀରକୁ ପ୍ରଫୁଲ୍ଲିତ କରିଦେଲା। ଗୁଣୁ ଗୁଣୁ ଗୀତ ଗାଇ ସେ ପଶିଲେ ବାଥରୁମ୍ରେ। ବୋହୁ କେତେବେଳେ ଉଠି ରନ୍ଧାଘରେ କ'ଣ କରୁଛି? ତାଙ୍କର ଠାକୁର ପୂଜା ସରିଲା ମାତ୍ରେ ବୋହୁ ତାଙ୍କୁ ନେଇଗଲା ଖାଇବା ଟେବୁଲ ପାଖକୁ। ଟେବୁଲରେ ଥିଲା ତାଙ୍କ ମା ପଠାଉଥିବା ପିଠା ପରି ପିଠା, କ୍ଷୀରି, ମୁଗ ମଣ୍ଡା। ପୁଅର ମୋବାଇଲରୁ ଭାସି ଆସୁଛି, ବାର ବାର ଦିନ ଏ ଆଏ ତୁମ ଜିଓ ହଜାରୋ ସାଲ, ହେପି ବର୍ଥଡେ ଟୁ ୟୁ। ବୋହୁ ଜନ୍ମଦିନର ଶୁଭେଚ୍ଛା ଜଣେଇ ତାଙ୍କୁ ଧରାଇଦେଲା ଏକ ଉପହାର ପ୍ୟାକେଟ। କହିଲା, ଏ କାଲିଠୁ ଆସିଛି ମା, ଜନ୍ମଦିନର ଉପହାର ବୋଲି ଆଜି ଦେଉଛି। ଏପଟେ ସୁରଭିଙ୍କ ଛାତି ଧଡ଼ ଧଡ଼ କଲାଣି, ଝାଳ କଣ୍ଟି ଆସିଲାଣି। କିଏ ଦେଇଛି ଏ ପ୍ୟାକେଟ? ସେ ଅସିତ ରାୟ? କ'ଣ ଭାବୁଥିବ ବୋହୁ? ସୁରଭି ଖୋଲିବାକୁ ମନା କରିବେ ଭାବୁ ଭାବୁ ପୁଅ ଖୋଲି ବସିଲା ପ୍ୟାକେଟ୍। ଲାଜରେ ମିଶିଯିବେ କି ସୁରଭି? ପ୍ୟାକେଟ୍ରେ ଥିଲା ପାଟମଠା ଶାଢ଼ୀ ଖଣ୍ଡିଏ। ସୁରଭି ଭାବୁଥିଲେ, ଅସିତ ରାୟ କ'ଣ ସର୍ବଜ୍ଞ? ବୋହୁ କହୁଥିଲା, ଖୁବ୍ ସୁନ୍ଦର ହୋଇଛି ମା। ଶାଢ଼ୀରୁ ଖସି ପଡ଼ିଲା କାଗଜ ଖଣ୍ଡେ। ଖୁବ୍ ସତର୍କତାର ସହ ସେ ତାକୁ ପାଦ ତଳେ ଚାପି ରଖିଲେ। ପୁଅ ଓ ବୋହୁ ଚାଲିଗଲେ ତାଙ୍କର ଉପହାର ଆଣିବା ପାଇଁ। ଖୁବ୍ ସନ୍ତର୍ପଣରେ ଚାରିଆଡ଼କୁ ଦେଖି ସେ କାଗଜ ଖଣ୍ଡଟିକୁ ଉଠେଇଲେ। ସେଥିରେ ଲେଖା ଥିଲା, ଏତେଦିନ ଧରି ଯାହା ଦେଇପାରିନଥିଲି ତୁମର ପରେଶ। ଲୁହାର ବୋଝ ବୋହିଥିବା ଛାତିଟା ହଠାତ୍ ତୁଳା ପରି ହାଲୁକା ଲାଗୁଥିଲା। ପୁଅ ବୋହୂ ଆସି ଧରାଇ ଦେଇଥିଲେ ଏକ କାର୍ଡ଼। ସେଥିରେ ଥିଲା ଏକ ଛୋଟ ଶିଶୁ ଓ ଲେଖା ଥିଲା, ଆସନ୍ତା ଜନ୍ମଦିନର ଆଗାମୀ ଉପହାର। ଠିକ୍ ଏତିକିବେଳେ ଘରକୁ ହସି ହସି ପଶି ଆସୁଥିଲେ ପରେଶ। ପଶୁ ପଶୁ କହିଲେ, ପିଠା ଓ ମଠା ପସନ୍ଦ ହେଲା ତ? ସୁରଭି କାର୍ଡ଼ଟି ପରେଶକୁ ଦେଖେଇ କହିଲେ, ଆଉ ଏ ପାଟ ମଠା ଶାଢ଼ୀ କ'ଣ ହେବ ଯେ, ମୋର ତ ଏ ଉପହାର ଦରକାର। ଧନ୍ୟବାଦ।
1: ଖୁବ୍ ସୁନ୍ଦର ଗଳ୍ପଟି। ଗଳ୍ପ ମାଧ୍ୟମରେ ଆପଣ ଜଣେ ସାଧାରଣ ମହିଳାଙ୍କ ଜୀବନ ଏବଂ ଭାବନାକୁ ଖୁବ୍ ସରଳ ଭାବରେ ପରିପ୍ରକାଶ କରିଛନ୍ତି।

0: ନିଶ୍ଚିତ ଭାବରେ ଏହା ଆମର ଶ୍ରୋତା ଭଉଣୀମାନେ ଶୁଣି ପ୍ରେରିତ ହେଉଥିବେ ଯେ ସେମାନଙ୍କର ମନର ଅକୁଆ କଥାକୁ ଆପଣ ଏହି ଗଳ୍ପ ମାଧ୍ୟମରେ ସମାଜରେ ପରିବେଷଣ କରୁଛନ୍ତି, ପହଞ୍ଚାଉଛନ୍ତି। ନିଶ୍ଚିତ ସେମାନଙ୍କର ଅସୁବିଧା ବି ଦିନେ ସମାଧାନ ହେବ,
1: ନିଶ୍ଚିତ ହେବ।
0: ଏଠି ଆମର ଆପଣଙ୍କୁ ପ୍ରଶ୍ନ ଯେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନୂତନ ପିଢ଼ିର କବି, ଗାଳ୍ପିକ, ଲେଖକମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
1: ନୂତନ ପିଢ଼ିର ଲେଖକ ଲେଖିକାମାନେ ନିଶ୍ଚିତ ଭାବରେ ଖୁବ୍ ଭଲ ଲେଖୁଛନ୍ତି, କିନ୍ତୁ କିଛି ମାତ୍ରାରେ ଏହା ଆମେ ଲକ୍ଷ୍ୟ କରୁଛୁ ଯେ ସେମାନେ ସାଧାରଣତଃ ଅତ୍ୟଧିକ ଉନ୍ମୁକ୍ତ ହୋଇପଡ଼ନ୍ତି।
0: ଆଜ୍ଞା।
1: ଏବଂ ସେହି ଉନ୍ମୁକ୍ତତାକୁ ସିଧାସଳଖ ସାଧାରଣ ଭାଷାରେ ମଧ୍ୟ ପରିପ୍ରକାଶ କରିବାକୁ ପଛେଇ ଯାଆନ୍ତି ନାହିଁ। ତେଣୁ ସେମାନେ ଏଥିପ୍ରତି ଦୃଷ୍ଟି ଦେବା ଉଚିତ। ଏବଂ ସାହିତ୍ୟ ଯେମିତି ଏକ ପ୍ରେରଣାର ସ୍ରୋତ ହେଉ, ଏହା ଧ୍ୟେୟ କରି ସେମାନେ ଲେଖିବା ଉଚିତ।
0: ଆପଣଙ୍କର ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ?
1: ଆସନ୍ତା ସାହିତ୍ୟିକ ପରିକଳ୍ପନା ହେଉଛି ମୋର ଗୋଟିଏ ଗଳ୍ପ ବହି, ଯାହା ମୁଁ ଦେଇସାରିଛି କିନ୍ତୁ ତାହା ପରିପ୍ରକାଶ ହୋଇପାରିନାହିଁ, ପ୍ରକାଶିତ ହୋଇପାରିନାହିଁ।
0: ଆଜ୍ଞା।
1: ତାହା ଖୁବ୍ ଶୀଘ୍ର ପ୍ରକାଶ ହେବ ବୋଲି ମୁଁ ଆଶା ରଖିଛି, ଏବଂ ପ୍ରକାଶକ ମଧ୍ୟ କହିଛନ୍ତି ଯେ ତାହା ଶୀଘ୍ର ପ୍ରକାଶିତ କରିବେ ବୋଲି।
0: ମାନେ ପ୍ରକାଶିତ ହେବା ପାଇଁ ପ୍ରକ୍ରିୟାରେ ଅଛି। ଆମେ ନିଶ୍ଚିତ ଭାବରେ ଆମ ଆଡ଼ୁ ଶୁଭକାମନା ଦେବୁ ଆପଣଙ୍କର ପୁସ୍ତକଟି ଖୁବ୍ ଶୀଘ୍ର ପ୍ରକାଶିତ ହେଉ ବୋଲି।
1: ଧନ୍ୟବାଦ ମ୍ୟାଡ଼ାମ।
0: ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବେ?
1: ଶ୍ରୋତା ଭଉଣୀମାନେ ସବୁଦିନ ନିଶ୍ଚିତ ଏହି ମନୋରମା କାର୍ଯ୍ୟକ୍ରମକୁ ସେମାନେ ଉପଭୋଗ କରୁଥିବେ, ଏବଂ ଏ ମାଧ୍ୟମରେ ମଧ୍ୟ ଅନେକ କିଛି ପ୍ରେରଣା ପାଉଛନ୍ତି। ମୁଁ ଏତିକି କହିବାକୁ ଚାହେଁ ଯେ ଯଦି ଆମେ ଆମର ରୁଚିକୁ ଗୁରୁତ୍ୱ ଦେଇ ତା ପାଇଁ ସମୟ ବାହାର କରିବା ଏବଂ ତାକୁ ଅଭ୍ୟାସ କରିବା, ତାହେଲେ ଆମେ ନିଶ୍ଚିତ ଭାବରେ ସେଥିରେ ସଫଳ ହେବା। ପଢ଼ାଲେଖା କରିବା ଏମିତି ଏକ ଗୁଣ, ବା ପଢ଼ିବା ଏମିତି ଏକ ଗୁଣ ଯାହାକି ଆମେ ଘରେ ଥାଇ ମଧ୍ୟ ସାରା ପୃଥିବୀକୁ ଘୁରି ଆସିପାରିବା। ତେଣୁ ସମସ୍ତେ ନିଶ୍ଚିତ ଭାବରେ କିଛି କିଛି ପଢ଼ନ୍ତୁ, ଏବଂ ଖାଲି ପଢ଼ିବା ପାଇଁ ମୁଁ କହୁନାହିଁ, ଯାହାର ଯାହା ରୁଚି ଅଛି ସେଇ ରୁଚିକୁ ଗୁରୁତ୍ୱ ଦେଇ ସେମାନେ ତାକୁ ଅଭ୍ୟାସ କରନ୍ତୁ। ଆଉ ସେମାନେ ଭାବନ୍ତୁ ନାହିଁ ଯେ ଜଣେ ବିବାହିତା ମହିଳା କେବଳ ଘର କାମ କରିବ କିମ୍ବା ନିଜ କାମ କରିବ ଏବଂ ଗୋଟିଏ ପରିବାରରେ ହିଁ ସନ୍ତୁଷ୍ଟ ରହିବ। ସେମାନେ ନିଜର ରୁଚିକୁ ପ୍ରାଧାନ୍ୟ ଦେଇ ତାକୁ ଆଗେଇ ନେବାକୁ ଚେଷ୍ଟା କରନ୍ତୁ, ସେଥିରେ ନିଶ୍ଚିତ ଭାବରେ ସେମାନେ ସଫଳ ହେବେ।
0: ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ନିଜର ଲେଖନୀ ଜୀବନ ଯାତ୍ରା ବିଷୟରେ ଅନେକ କିଛି ସୂଚନା ପ୍ରଦାନ କରିଥିବାରୁ ମ୍ୟାଡ଼ାମ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
0: ଶୁଣିଲେ ସାକ୍ଷାତକାର ସାଗରିକ ପାଣିଗ୍ରାହୀଙ୍କ ସହିତ ଏବଂ ତାଙ୍କର ଗଳ୍ପ ଉପହାର। ଶ୍ରୋତାଭଉଣୀ, ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ମହିଳାମାନେ ନିଜର ଲେଖନୀ ଚାଳନା ମାଧ୍ୟମରେ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେମାନେ ନାରୀ ସମାଜର ସୁଖ ଦୁଃଖ, ସଂଘର୍ଷ, ଅଧିକାର ଏବଂ ସ୍ୱାଭିମାନକୁ ନିଜର କବିତା, ଉପନ୍ୟାସ ଓ ଗଳ୍ପରେ ସ୍ଥାନ ଦେଇଛନ୍ତି। ଓଡ଼ିଆ ସାହିତ୍ୟରେ ରେବା ରାୟ, କୁନ୍ତଳା କୁମାରୀ ସାବତ, ସରଳା ଦେବୀଙ୍କଠାରୁ ଆରମ୍ଭ କରି ଆଧୁନିକ ସାହିତ୍ୟିକାମାନେ ଏହାର ଜ୍ୱଳନ୍ତ ଉଦାହରଣ। ସାହିତ୍ୟରେ ମହିଳାଙ୍କୁ ବିଭିନ୍ନ ରୂପରେ ଚିତ୍ରଣ କରାଯାଇଛି, କେତେବେଳେ ସେ ସ୍ନେହମୟୀ ଜନନୀ, ପତ୍ନୀ ବା ଭଗିନୀ, ତ କେତେବେଳେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଏକ ବିଦ୍ରୋହିଣୀ ରୂପରେ ଦୃଶ୍ୟମାନ। ସାହିତ୍ୟ ସମାଜରେ ମହିଳାଙ୍କ ପ୍ରତି ରହିଥିବା ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେଇଥାଏ। ବହୁ ସାହିତ୍ୟିକ ସେମାନଙ୍କ ଜୀବନର ବିଭିନ୍ନ ମହିଳା, ମା, ପତ୍ନୀ କିମ୍ବା ସମାଜର ସାଧାରଣ ନାରୀଙ୍କଠାରୁ ଅନୁପ୍ରାଣିତ ହୋଇ ଅମର କୃତି ସୃଷ୍ଟି କରିଛନ୍ତି। ନାରୀର ମମତା, ତ୍ୟାଗ ଓ ସହନଶୀଳତା ସାହିତ୍ୟରେ ଅନେକ ସମୟରେ ମୁଖ୍ୟ ବିଷୟବସ୍ତୁ ହୋଇଥାଏ। ସଂକ୍ଷେପରେ କହିଲେ ମହିଳା ସାହିତ୍ୟର ସୃଷ୍ଟିକର୍ତ୍ତା ମଧ୍ୟ ଏବଂ ସାହିତ୍ୟରେ ସେମାନଙ୍କର ସ୍ଥିତି ନିହାତି ଆବଶ୍ୟକ। ସାହିତ୍ୟ ମାଧ୍ୟମରେ ନାରୀ ସମାଜ ନିଜର ଅସ୍ତିତ୍ୱ ଏବଂ ସ୍ୱରକୁ ସାରା ବିଶ୍ୱ ଆଗରେ ପରିପ୍ରକାଶ କରିଥାଏ। ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ବିଦାୟ ଦିଅନ୍ତୁ ଆଜିର ଉପସ୍ଥାପିକା ସଙ୍ଗୀତା ସାହୁକୁ। ନମସ୍କାର।

0: ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରେଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। 2 ଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନ୍ୟାଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନଲାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚି ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶନ୍ଙ୍କ ନେତୃତ୍ୱରେ ନବଗଠିତ କେରଳମର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶନ୍ଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପି କେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବା ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ମହିଳାଙ୍କ ସମେତ 10 ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ VA ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441, 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ସହ 5ମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves 7th pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
3: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on their majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the five Nordic countries currently stands at $19 billion. Sangeeta Godbole, Akashvani News, Oslo, Norway.
2: Prime Minister Modi has left for Norway after concluding his two-day visit to Sweden today. Mr. Modi, in a social media post, said his visit to Sweden was marked by several important outcomes that will add new momentum to bilateral relations. He said from elevating their bilateral ties to a strategic partnership, launching the Joint Innovation Partnership 2.0 and the India-Sweden Technology and Artificial Intelligence Corridor, to setting an ambitious goal of doubling bilateral trade in the next 5 years, the discussions were highly productive. He thanked the people of Sweden, the government of Sweden and Prime Minister Ulf Kristersson for the warmth and friendship. Our correspondent covering the Prime Minister's visit to Sweden reports that elevation of bilateral ties to the level of a strategic partnership is guided by the India-Sweden Joint Action Plan 2026-30. The comprehensive roadmap aims to double bilateral economic exchange within the next 5 years and deepen cooperation under the Make in India and Made with Sweden initiatives, particularly in areas such as green hydrogen, semiconductors and advanced manufacturing. A defining moment of the visit was the conferment of the Royal Order of the Polar Star upon the Prime Minister, Sweden's highest honour for foreign heads of government, symbolising the deepening civilizational and democratic bonds between the two nations. We have a report.
4: The visit witnessed 6 major achievements. The first was the adoption of the Joint Action Plan, which lays out an ambitious roadmap for cooperation across trade, innovation, climate change, defense and emerging technologies. The second major outcome was the strengthening of technological collaboration through the launch of the Joint Innovative Partnership 2.0 and the expansion of the Sweden-India Technology and AI Corridor, aimed at connecting the startup ecosystem of both the countries. The third achievement was the agreement to establish a virtual India-Sweden Joint Science and Technology Center. The fourth major development was the commitment to double bilateral trade between the two nations within the next 5 years. The fifth achievement was the development of the India-Sweden SME and startup platform. The sixth significant aspect of the visit was the celebration of shared cultural and intellectual ties through the launch of the Tagore Sweden lecture series, commemorating the centenary of Gurudev Rabindranath Tagore's historic visit to Sweden. Apart from these initiatives, both countries also announced the third phase of the Leadership Group for Industrial Transition, LEADIT, aimed at strengthening cooperation in green steel, industrial decarbonization and sustainable industrial transformation. Though brief, the Prime Minister's visit to Sweden further cemented the growing strategic partnership and highlighted the shared vision of India and Sweden for innovation-driven, sustainable and future-oriented cooperation. Sakshi Singh, Akashvani News, Gothenburg, Sweden.
2: Defence Minister Rajnath Singh departed on a two-nation visit to Vietnam and South Korea today. In a social media post, the minister said he is looking forward to visiting the two Asian nations to further expand the scope of bilateral engagement. He said the focus will be on deepening strategic military cooperation, strengthening defense industrial partnerships, boosting maritime collaboration, and promoting peace and stability in the Indo-Pacific region. During his visit to Vietnam, Rajnath Singh will hold bilateral talks with the Minister of National Defense of Vietnam, General Phan Van Giang. Congress leader V.D. Satheesan was sworn in as the new Chief Minister of Kerala at a grand ceremony held at the Central Stadium in Thiruvananthapuram this morning. Governor Rajendra Vishwanath Arlekar administered the oath of office and secrecy to Mr. Satheesan. A 21-member cabinet took office alongside the Chief Minister. 16 members in the new ministry are becoming ministers for the first time. The Congress Party has 11 representatives in the new cabinet. The Indian Union Muslim League, IUML, has 5 ministers. The event was attended by leaders including Congress President Mallikarjun Kharge, Party leader Rahul Gandhi, Karnataka Chief Minister Siddaramaiah, Telangana Chief Minister Revanth Reddy, Himachal Pradesh Chief Minister Sukhvinder Singh Sukho, and Keralam BJP State President Rajiv Chandrasekhar. Immediately following the swearing-in ceremony, the newly formed government convened its first official cabinet meeting today. The cabinet of the government of West Bengal has given in-principle approval to the formation of the 7th Pay Commission for the employees of the government of West Bengal, various government boards, corporation and other state-aided bodies and schools. In a significant decision, the cabinet today also gave in principle approval to stop various direct benefit transfers from the 1st of June under the Information and Cultural Affairs Department and Minority and Madrasa Department of the state government. The scholarship schemes will continue under these departments. The state government also gave approval for the free transport facility for short and long distances for the women of the state. The Annapurna scheme will be introduced from the 1st of June for the women of the state, under which 3,000 rupees will be transferred under the direct benefit transfer. The OBC list for Bengal will be prepared afresh by the state government following the recent judgment of the Calcutta High Court. Chief Minister Shubhendu Adhikari chaired a cabinet meeting today at the State Secretariat, Navarna. In Uttar Pradesh, the Yogi Adityanath cabinet today approved the constitution of an OBC commission. The commission's recommendations are a Supreme Court prerequisite for implementing backward class quotas in panchayat elections. The cabinet, under the leadership of Chief Minister Yogi Adityanath, today also cleared metro expansions in Agra and Lucknow, a 2,799 crore rupee power grid upgrade in Mirzapur, and an 855 crore rupee hospital complex at RML. The Election Commission has announced the schedule for the biennial elections to 16 seats of the Maharashtra Legislative Council. According to the Commission, the notification will be issued on the 25th of this month, and the polling

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଙ୍ଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 401623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ, ତାର ବି ପ୍ରସ୍ତୁତି ହେଉଛି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: ଏଲ୍ପିଜି, ପେଟ୍ରୋଲ, ଡିଜେଲ

ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ୍ ପକ୍ଷରୁ 8 ଜଣଙ୍କୁ 43,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ

0: বন্ডা এবং কোয়াংকো যাই। সবুরি ভাষারে
1: কেবল আকাশবাণী।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ୟାରିଆଁ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ସଫାକତ ଅମାନତ ଅଲି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅର୍କୋ ପ୍ରଭୁ ମୁଖାର୍ଜୀ।

କାର୍ଯ୍ୟକ୍ରମ ଶେଷରେ ଜବ୍ ୱି ମେଟ୍ କଥାଚିତ୍ରରୁ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ନାମ ଯେତେ ଆକ୍କାଦାତ ଯେ ନାମେ ଦେଶ ଭାରତ ଇବଦ 1947 ଇନ୍ନେ ଅଗଷ୍ଟ ମାସ୍ତା 15 ସ୍ୱାଧୀନ ମାଞ୍ଜିକିଚା ସ୍ୱାଧୀନ ମାଞ୍ଜା ପାଛିଲି ପାଛିଲି ସରକାର ଗଠନ ମାଞ୍ଜା ଆର୍ ନାମ ଏକାନିକିରି ନାମାନ ଚାଲାବତ୍ ଆଦିଗେ ଲଗାନ ସରକାର ଆଜି ଦାୟିତ୍ୱ ଅଚ୍ଚା ସରକାର ବାଜକୁ ନେତକା ନାମ ଗୁଠି ଆଲାର ଆ ସରକାର ବନ୍ ଗଡ଼ଚାର ଆଉ ସରକାରଗେ ଦାୟିତ୍ୱ ମାଞ୍ଜା ଯେ ନିଜର ଦେଶ ତା ଆଲାରଗେ ଏକାନେ ଭଲ ମାନ ଏକାନିକିରି ତମେ ଉନ୍ନତି ମାନ ଦେଶ ବୋଧ ଉନ୍ନତି କାମ ଆଦିଗେ ଲଗାନ ଚିନ୍ତା କାମଚାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଗୁଠି ତାଙ୍କେ ଏକାନୁ ଅଚିକିଚା ଆରୁ ହନ୍ୟ ବୋଧ ହେଲେ ଇ ସ୍ୱାଧୀନ ମାଞ୍ଜିକା ପରେ ପରେ ବାଢ଼େଟି ଅନ୍ଟା ପଦକ୍ଷେପ ଅଚ୍ଚା ସରକାର ଯେ ଇ ଚାଷ ବାସ ବୋଧ ଏକାନିକିରି ଆଗ୍ଲି କ ଚାଷୀ ଗୁଟିଆର ଏକାନିକିରି ଉନ୍ନତି କାମର ଚାଷ ବୋଧ ଆହୁରି ଏକାନିକିରି ଜୋରଦାର ମାନ ଆଦିଗେ ଲଗାନ ଅଣ୍ଟା ଗୁରୁତ୍ୱ ଚିଚା ଆରୁ ଇଦାନ ଜୋର ଚିଚକିଚା ଚାଷ ବାସ ବନ୍ ଆରୁ ଆରୁଣ୍ଟା କଥା ଯଦି ନାମ ତେଙ୍ଗତ ହେଲେ ନାମ କୁଣ୍ହା ଆଲାତ ନାମେ ପୁରୁଖାର ଗୁଠି ଆଗ୍ଲି ହାରବୁନୁ ରାଲିଆର ବାନାର ମାନଲା ହେଲେ ବି ନାମ ହାରବୁନୁ ନିର୍ଭର କାମାଲକାତ ହାରବୁନ୍ ତା ଯାହା ଦାରବୁ ହାଖରାଲିଆ ଆଦାନ ଅନ୍ଦ୍ରାଲକାତ ଆରୁ ମହାଲକାତ ଆରୁ ନାମେ ଜିଆବନ ଆଗ୍ଲି ଆଗ୍ଲି ହୁଆଲକାତ ନାମେ ଜୀବନ ଜୀବିକାଗେ ଲଗାନ ନାମ ଚାଷ ବି କାମକାତ ଆରୁ ଚାଷ ବନ୍ ଅଣ୍ଟା ନାମେ ଜୀବିକା ହିସାବନୁ ଅଚିକାତ ତା ଇ ଚାଷ କାମନା ବୋଧ ଯେନ୍ତା ନାମେ ଅଣ୍ଟା ବୃତ୍ତି ମାଞ୍ଜା ତାଙ୍କେ ସାଙ୍ଗେ ସାଙ୍ଗେ ସରକାର ବି ଯେନ୍ତା ଇ ଚାଷ ବନ୍ ଗୁରୁତ୍ୱ ଚିଚା ଆରୁ ଆକୁନ୍ ଭି ନାମ ଚାଷବାସ ନାନାଲ ଦାତ ଥୋଡ଼େ ବହୁତକେ ଇନୁ ନାମ ପାର୍ଚକାତ ଲେଖକାତ ବୋଲିକିରି ନାମ ଚାକିରି ବାକିରି ଅଣ୍ଟଣ୍ଟା ନାନାଲ ଦାତ ହେଲେ ବି ନାମେ ପାଦା ଗୁଠିନୁ ଚାଷ ଟିକେ ମାନଲା ହେଲେ ନାମେ ଜୀବିକା ବୋଧ ମାନଲା ଚାଲୁରୁ ବୋଧ ଆରୁ ତେଙ୍ଗଥି ତା କଥା ମାଞ୍ଜା ଯେ ନାମେ ଇ ଅଞ୍ଚଲ ଯେନ୍ ଅଞ୍ଚଲନୁ ଉଠି ନାମେ କୁଣା ସମ୍ପ୍ରଦାୟର ଆତଲନାର ଆର୍ ହି ବିଶେଷ କରି ଚାଷବାସ ନାନାଲନାର ଆରୁ ହନେ ଏର ଥିଲେ ଚାଷବାସ ଯଦି ବତ୍ ହେଲେ ଇ ହେସୁ ଚାଷ କାମନା ବୋଧ ବଢ଼େଇଟେ ଜିନିଷ ତୁ ହେସୁ ସାଙ୍ଗେ ଇ ପନିପରିବା ବି ଟିକେ ଟିକେ କାମାଲନାର ତା ଇ ଚାଷ ଯେନ୍ ରାଚା ନାମେ ଆତଲି ବାତା ଚାଷ ଆରୁ ନାମ ଗୁଠି ଯେନ୍ ସମ୍ପ୍ରଦାୟର କୁଣା ସମ୍ପ୍ରଦାୟ ଚାଷ କାମାଲ ଦାତ ବିଶେଷ କରି ଯଦି ନାମେ କଥା ନାମ ଯଦି ନାମ ଆଲୋଚନା କାମ ଥିଲେ ହେଲେ ଚାଷ ଆଉ ଚାଷୀ ବୋଧ ହେଲେ ନାମେ ହାଲୁ ଖୁଣି ନାମେ ହାଜୁ ଆରୁ ନାମେ ଆଲାର କୁଣା ଆଲାର ଏକାନିକିରି ଚାଷ କାମାଲିଆର ଆରୁ ଆକୁ ଏକାନିକିରି ଚାଷ କାମାଲନାର ଆରୁ ଇ ଚାଷ ବନ୍ଦ ନେଇକିରି ନାମେ ଭବିଷ୍ୟତ ବୋଧ ଏକାନେ ମାନ ଇ କଥା ଟିକେ ଆଲୋଚନା କାମାଗି ଲଗାନ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତଲନାର ଆର ମାନାଲନାର ଜଗଦୀଶ ଧାନ ତା ବିଶେଷ କରି ଏକାନେ ଏକାନେ ତମ ନାଲକୁ କାମାଲିଆର ଏକାନେ ତମେ ନାଲକୁ ରାଜା ଆଉ ଏକାନେ ଇ ଚାଷବାସ୍ଗେ ମିଆଁ ତମ ଚାଷୀ ଗୁଠିଆରିନ୍ ତେଙ୍ଗାଲିଆର ଏନ୍ଦିର ବାତିଆଲିଆର ସରକାରଗେ ଏନ୍ଦିର ଏନ୍ଦିର ଯୋଜନା ରାଚା ଇ ବାବଦନୁ ଏତକା ଆଲୋଚନା କାମର ତାବାରାର ତାମାନ ନାମ ସ୍ୱାଗତ ନାନତ ଧାନ ଆଜ୍ଞା ଜୁହାର
1: ଆଜ୍ଞା ଜୁହାର
0: ନାମେ ଯେନ୍ ପରମ୍ପରା ରାଚା ଚାଷ ପରମ୍ପରା ବୋଧ ଆବଦ ନାମ ନାମେ ସମ୍ପ୍ରଦାୟରେ ତା କାମ ଥିଲେ ବାରାନାର ଆଉ ନିମ୍ ହିଁ ନାମେ ସମ୍ପ୍ରଦାୟ ତା ଆଲାରଣ୍ଟା ଆରୁ ଇ ଚାଷବାସ ବିଷୟନୁ ନିମ୍ ପାଠ ସାଠ ପାଢ଼ିକିରି ହୁ ବିଭାଗନୁ ନାଲକୁ ନାଞ୍ଜିକାଦାର ଆରୁ ନିମେ ବି ଅନେକ ଇ ବିଷୟନୁ ଦାଖଲ ଲାଥିଲି ଆକ୍କାଦାର ତା ପହିଲା କଥା ଯେ ନିମ୍ ଏକାନିକିରି ଇ ଚାଷ ବିଭାଗନୁ ଚାକିରି ବାକିରି ହାକ୍କାର ଇ କଥା ଟିକେ ତେଙ୍ଗର
1: ଆଜ୍ଞା ନାମେ ଜଗଦୀଶ ଧାନ ଆଡ଼ପା ମନାଲି ପୁରାବାଡ଼ି ବ୍ଲକ କୁଚିଣ୍ଡା ଜିଲ୍ଲା ସମ୍ବଲପୁର 2084 ଯେନ୍ କୃଷି ବିଭାଗନୁ ଇଣ୍ଟରଭ୍ୟୁ ଚିକାନ ଇଣ୍ଟରଭ୍ୟୁ ଚିକିରି ବଲାଙ୍ଗୀରନୁ ଟ୍ରେନିଂ ଅଛିକାନ ଟ୍ରେନିଂ ବର୍ଷେ ଅଛିକାନ ତାର ପରେ ସେ ଭିତରେ ଏ 40 ଭିତରେ ଭିନ୍ନ ଭିନ୍ନ ଜାଗାନୁ ଏନ୍ ନାଲକୁ କମଚିକାନ ଅଧିକାଂଶ ସମୟ ଏନ୍ ଆଦିବାସୀ ଏରିଆନୁ କମଚିକାତା ନାଲକୁ ପହିଲେ ହେଙ୍ଗେ ନାଲକୁ ରାଚା ବଫେଇ ଯେନ୍ଟାକି ନାମେ ଆଦିବାସୀ ଏରିଆ ତାଙ୍କ ସାଙ୍ଗେ ଭଲ ସମ୍ପର୍କ ରାଚା ଭଲ ଚାଷବାସ କାମାଲିଆର ତାର୍ପରେ ଏପରେ ଇଏ ବାର୍ଚିକାନ କୁଚିଣ୍ଡା ଜମିନକିରା ପଞ୍ଚାୟତକେ कुसमी पाखे जमतकरा आसान दस बरस रे राजकान आसान नामे कुणा समाज बेसी अतनार जमेन किरा कुकम रेंगाली सानमुंडाली बणमुंडाली ये सब जल्दी सब नो नामे कुणार गुटे अतनार आर बेसी मार्ची चाष कमालियार मार्ची चाष नो रोग पोक बेसी लगालिया आ विश्व नो एन जहाँ पड़कान आसान एन हंगे अभिज्ञता बन आसान पूरे कम चिकन चान दस वर्ष भितर चाषी गुठियार जितकी लाभवान अचकानार आकुन जुटी भी नंगान मने हेवड़ानार जेनटा कि एकरे चाष जदि कमर अंटा चाषी देसी लंका सुनिश्चित आठ कुंटाल ती दस कुंटाल आसान खालियार रोग पोक जहाँ किसी लगाले आदान समाधान कमालकान कमी किरा दस वर्ष आसान पुरिया किरा परे परे एंगान प्रमोशन अंटा चिच्चार ऊपर पाए हेगे चिच्चार इन मुंकान करकान कोरापुट नवरंगपुर डिस्ट्रिक्ट राजकान तीन वर्ष तारपरे आसान भी गंड समाज आसान राचा राचार गंड समाज संगे भी एन जड़ित राजकान आसान उली चाष कमालियार हेसु कमालियार मका कमालार कपा कमालियार आ कपा चाष भी एन आसान तमें संगे बढ़िया संपर्क भल तमें उत्पादन कमचार जहाँ किसी दरकार चेहलकान तीन वर्ष परे परे परे यान मुंकान राजकान कुचिंडा कुचिंडान तीन तीन वर्ष राजकान तारपर करकान जमेनकिरा ब्लॉक जमेनकिरा पर टोटल नाम है आदिवासी एरिया कुणा आतलार गण आतलार भुईया आतलार कंद कुल सब आतलार तमें संगे हे एने संपर्क मंजा करा जे एंगान आसान के पिछड़ा गया तम माला आकुन जुटी भी तमें चाष विषय नु आकुन पचरलार इन्ने चाष कमचार हंगे प्रवचनानु हंगे जहाँ किसी ज्ञान अतली का सरकार रिंगा जहाँ किचा पाठ ज्ञान आ पाठ एन तमान चेलकान आकुन जुटी भी तम एंगान झुरालार उनटा चाषी से ट्रैक्टर ना चिकुन मा मानी पावर लुंडा चिकुन लुक मा मानी बिहनी थोड़े चिकुन लुकुन मा मानी तांगे दरकार चाष कम चिकुन आम्बू टे दरकार से भितर तांगे बाड़ टे दरकार ये सब जिनिस सुविधा नु आखांगस
0: तो इवंता निम तेंकार जे कनिकरी निम इ चाष विभाग नु चाकरी नंजकार आरो एक एक जगह नु केरकार और एक कनिकरी अकुन बार्चकार नाम है या कुचिंडा अंचल नु निम है चाकरी बकरी चल रहा आरो निम है दिग्दर्शन नु एक कनिकरी चाषी गुठियार चाष नंजार आरो तम लाभवान मंजार आकथान तेंकार हेले निम जेते बले छोटे राजकार चाष बास बन निम एकने एर काचकार आरो हुबाकेन चाष बास एकने राचा आरो निम जेते बले चाकरी बकरी नंजकार आउ चाषी गुठियार गे चाहनु केरकार आरो चाष गे लगान बातियाचकार आउ एकाने प्रोसेस नु चाष नंजारा बड़ार त आ कथानु एनेर फरक आतली
1: एंगे ता जन्म 1962 साल दस बरस तक हे बुआ संगे कुद्दालकान तान गहला हलिया से एन भी गहला पाचली पाचली कुद्दालकान उक्तान धारा बादास धारदान घाड़े घाड़े धारी धारी गिरी हेगे टे आग्रह बढ़रा उक्ता देंदेत पाक्सी देंदेत आकान इन्नागिरा तांगे संगे हारहारी दस पंद्रह बरस कुद्दकान चाष भी कमचकान चिड़की भी चेरकांचकान हेले आकुन एरालन जे आ उक्ता मल्ला दिन का पाक्सी मल्ला दिन का ओधी मल्ला दिन तार भितरे आकुन जदि हल्लू के केरकार बाकुन टिफिन नो मंडी जोड़े हुआ चलार निजर मायकना हो का निजर माँ बुआर हो किंतु अगली माँ गुठियार का बुआ गुठियार एंगदास केरका दास आसान तुम्मानु मंडी जगड़ारो कालियार आ तुम्मानु हाड़खु आथा टिके हायका मार्ची अंटा आ तेतले टिके आ उली अंटा चेलियार आनु एंता सुंदर लगाले जे महामस्कुल किंतु आ सब जिनिस आकुन लिभरा करा दिन
0: ताहुबद मने खतरी का मल्ला
1: आकुन खतरा लिगो हेले अन्य जिनिस पद आकुन मा आखरी तुम्मा मल्ला दिन हाड़खो अत्था मल्ला दिन अगलीन ता उक्ता मल्ला दिन पाक्सी मल्ला दिन
0: अगली होने नाम पारंपरिक जन चासो पद्धति राचा आरु एका एका दे लगालिया आदान नाम व्यवहार कमाल का तारु चासबास नाना लियार नाम है पुरखा गुठिर आउ हमने बहुत हले ता नमे हरबुन ता जन कांकू हकरा लिया का मान्नू हकरा लिया अनुन ता उक्ता पक्षी नाना लियार हेले आकुन सरकार चिंता नंजा जे ଭଲ ଭଲ ଜ୍ଞାନ କୌଶଳ ମାନେ ପ୍ରୟୋଗ କାମର ଆରୁ ଉତ୍ପାଦନ ବନ ବାଢ଼ାବର ବୋଲିକିରି ଚିନ୍ତା ନାଞ୍ଜା ଆରୁ ଟ୍ରାକ୍ଟର ପାୱାର ଟିଲର ଇନେ ଗୋଟେ ଯନ୍ତ୍ରପାତି ବନ ବ୍ୟବହାର କାମ ବୋଲିକିରି ଚାଷବାସ କାମ ବୋଲିକିରି ତେଙ୍ଗିଆ ତା ଇନୁ ନାମେ ଚାଷବାସ କାମିକିରି ନାମେ ଉତ୍ପାଦନ ବହୁତ ବାଢ଼ିକିଛି କା ଏକାନେ ଆଗ୍ଲିନ୍ତା ନୁ ଯଦି ନାମ ତୁଳନା କାମ ଥିଲେ ଏକ ତା ପ୍ରଡ଼କ୍ସନ୍କେ କଥା ଦୁ ଦୁଇ ନମ୍ବର ଯଦି ଗୁଣବତ୍ତା ବନ ବତ୍ ଆଗ୍ଲିନ୍ତା ଯେନ୍ ହେସୁ କା ତିହାଲ ମାନାଲିଆ ଏକାନେ ରାଚାରୁ ଆକୁନ୍ତା ଯେନ୍ ଉତ୍ପାଦନ ମାନାଲି ଆଦିଏ ତାଙ୍କେ ଗୁଣବତ୍ତା କା କ୍ୱାଲିଟି ବୋଧ ଏକାନେ ଆର ତାଙ୍କେ ଡିମାଣ୍ଡ ଏକାନେ ଇ କଥା ବନ ନିମ୍ ଯେତେବେଳେ ଚାଷବାସ ବିଷୟ ନିମ୍ ଯେନ୍ ଚାଷୀ କୁଠିଆରେ ତେଙ୍ଗାଲକର ବାକେନ୍ ଏକାନେ ତେଙ୍ଗାଲକର କା ଏନ୍ଦିରେ ଇଦିଏ ନିମେ ଅନୁଭବ ଆଥିଲି
1: ଯେତେବେଳେ ଆୟାଂ ବାର ଏ ଚାଷ କାମାଲ କାନ୍ ତାଙ୍କେ ସାଙ୍ଗେ କାଲ କାନ୍ ଆଉ ବାକେନ୍ ପୁଡ଼ୁଗୁନୁ ହେସୁଦ ହାକରାଲିଆ ପୁଡ଼ୁ ବାକୁନ୍ ଦୁଇ ଖାଣ୍ଡି ଟୁପାନୁ ଚାଲିଆର ଆଧା ପୁଡ଼ୁ କାମାଲିଆର କିନ୍ତୁ ଆକୁନ୍ ବସ୍ତା ପ୍ରଡ଼କ୍ସନ୍ ଆମଦାନୀ ଜହ ମାଞ୍ଚ କିଛି କିନ୍ତୁ ହେସୁକେ ମାନ ମାନିଲା ଦିନ ଆଗ୍ଲି ଯେନ୍ ହେସୁ ଗୋଟେ ଚା ଖାତରାଲିଆ ଆ ହେସୁନ୍ ତାଇ ତିହାଲ ଢେକିନୁ ହସାଲିଆର ଆସ୍ତିନ୍ ଯେନ୍ ଗୁଣ ଗୁଟି ରାଚା ଆଦି ଆକୁନ୍ ହେସୁନୁ ଆକୁନ୍ ତା ହେସୁନୁ ତିହାଲନୁ ଗୁଣ ଉଠି ମାନିଲା ଦିନ ମାନ ତ ବହୁତ ମାଞ୍ଚ କିଛି ଠିକ୍ ଆଗ୍ଲି ମହାନ କଷ୍ଟେ ଦୁଇ ପୁଡ଼ୁକ ମନାଲିଆ ଏକରେ କିନ୍ତୁ ଆକୁନ୍ ଚାଳିଶ ବସ୍ତା ପଚାଶ ବସ୍ତା ମନାଲି ଆଦାୟ ବହୁତ ଅଧିକା ମନାଲି କିନ୍ତୁ ହେସୁଗେ ଗୁଣ ମାନ ଭିତରେ ସମାନ
0: ମାନିଲା ଦିନ ଯେହେତୁ ଆକୁନ୍ ଭିନ୍ ଭିନ୍ ପ୍ରକାର ରାସାୟନିକ ସାର ବି ବ୍ୟବହାର କାମଚାର ଆର ଇ ମାନ୍ଦାର ଗୁଠି ବି ବ୍ୟବହାର କାମଚାର ପରିବେଶ ବୋଧ ବି ଦୂଷିତ ମାଞ୍ଜା କିନ୍ତୁ ପୁରୁଖାର ଗୁଠି ତେଙ୍ଗନାର ଯେ ଆଗ୍ଲି ଯେତେବେଳେ ଚାଷବାସ ନାନାଲିଆର ହୁବା କେନ୍ ପ୍ରାକୃତିକ ହିସାବନୁ ଚାଷ ନାନାଲିଆର ଆଉ ଆଦିଗେ ଲଗାନ ହାଲୁ ଖୁଣିତି ଯେତେ ଭଲ ରାଚା ଆରୁ ଇ ଯେନ୍ ହାଜୁଧି ଠିକ୍ ରାଚା ଆରୁ ଇ ହାଲୁ ଗୁଠିନୁ ଗେଣା ଘୁଲି ତାଙ୍କେ ଇଞ୍ଜୋ ଚୁରିଆ ଆଭି ମାନେ ଆଦାନ ଇଚାଲିଆର ବୋଲିକିରି ତେଙ୍ଗନାର ନିମେ ହୁ ବାବଦେ କିଛି ଅଭିଜ୍ଞତା ଆତିଲିକା
1: ଏ ଯେତେବେଳେ ଏଙ୍ଗେ ବୁଆ ସାଙ୍ଗେ ନୂଆଖାଇ ସମନ୍ତା କଥା ତେଙ୍ଗାଲନ୍ ହେଲେ ପ୍ରାୟ ପାଦାନ୍ତା ସାଫାର ହାଲୁ ଗୁଠିନୁ ଚୁରିଆ କୁମନା ଲାଗବାଜ କେନାର ପାରିତା ପୁନା ଆଢ଼ିଆ ମଦାମ ଚିଦାମ ତାର ପରେ ପରେ ତିନ ଚାର ବଜେ ହାଲୁଏ କାଦାମ ଚୁରିଆ ଯଦି ଖେଲା ବଚକାର ହେଲେ ଆସାନ୍ ଶୁଣିଛି ଝୁରି କିଛି ଲାକିରି ଆ ଝୁରି ରନ୍ଧାଦାମ ଆଉ ପତର ପୁଡ଼ା କହିକିରା କାମଦାମ ଆଉ ମହାଲ କାମ ଆନୁ ଅଣ୍ଟା ଅଲଗା ମିଜାବ ରାଚା କିନ୍ତୁ ଆକୁନା ସବୁ ଜିନିଷ ମାନିଲା ଦିନ
0: ଏପସରା କାଲି
1: ଏପସରା କାଲି
0: ହଁ ତା ଇ ଏପସରନା କାରନା କଥା ଯେତେବେଳେ ତେଙ୍ଗାଲ ଦାରୁଣ୍ଟା କଥା ମନେ ଖାତରା କାଲି ଯେ ଯେତେବେଳେ ଆଡ଼ପାନ୍ତି ଆମୁ ହା ଚାଲିଆର ବାସି ମାଣ୍ଡି ଆମୁ ଆର୍ ନିମ୍ ଯେନ୍ ତେଙ୍କାର ଯେ ମାର୍ଚି

0: ଇଦିକେ ସାଙ୍ଗେ ସାଙ୍ଗେ କିଡ଼ା ଯେତେବେଲେ ଲାଗାଲ କିର ଗହଲା ଧାରଣା ବାକେନ୍ ହୁ ବାକେନ୍ ଗୀତୁ ଭି ପାଡ଼ନ ବୋଲିକିରି
1: ଗୀତୁ
0: ତେଙ୍ଗା
1: ଆସନ୍,
0: ଖତରା ଲିହା ନି ହୁଦେନ ଏରକା ଦରକା
1: ଗୀତୁ ତ ଏନ୍ ପାଚି ଗୁଟେ ରହିଙ୍ଗେ ଯେନ୍ ଆଘ୍ଲି ରାନାର୍,
0: ହଁ ହଁ ହଁ
1: ଏନ୍ତା ପାଚିଲି ଛୋଟେ ଅଛନ୍
0: ହଇ
1: ହେଙ୍ଗି ଆଘ୍ଲି ପାଚି ଗୁଠିଆର୍, ହେଙ୍ଗେ ଦାଦା ଭେଟା ଦାଦା ଗୁଠିଆର ଗହଲା ଧାରାଲ କିରାର ଏନ୍ ଭି ମଝାନ୍ ରୁଦାନ୍ ଆ ବାକେନ୍ ତାମ୍ ପାଡ଼ାଲେର ଗୀତୁ, ଆ ଗୀତୁ ଏତେ ସୁନ୍ଦର ଲାଗାଲେ ଯେ ମୁସ୍କିଲ ଦ
0: ଆଜି ଆଜି
1: ଯଦି ଏନ୍ କିଛି ଯଦି ଅର୍ଥ ତବନ ବାଲ୍ଲାଲାନ୍ ବୋଇଲେ ପାଛଲିନ୍ ତା ଦାଦାସ୍ ଏଙ୍ଗାନ୍ ଟିକେ ଜାଗ ଝାଡ଼ଦାଇ ଦାସ୍ ଏ ଅର୍ଥ ତ କାମ ବାଲା ଲାଲା ଡାହାଣ ମରା ଚାଲା ବୋଲି ତେଙ୍ଗା ତେଙ୍ଗା ଲିଆର କିନ୍ତୁ ତାକୁନ୍ ଟ୍ରାକ୍ଟର ମଞ୍ଜା କରା
0: ହଇ
1: ଟ୍ରାକ୍ଟର ମନ ଆଉ ନେର୍ ତେଙ୍ଗ ଡ୍ରାଇଭର ଯାହା ତେଙ୍ଗନା କଥା
0: ତେଙ୍ଗା
1: କାମ
0: ଦାସ
1: ବାଲାସ୍
0: ବାକି ନା ଆଗ୍ଲି ଚାଷବାସ ନାନା ଲିଆର ଯେ ଭି କାକା ବୋବା ଦାଦା ଇଗୁଡ଼ାର ଯେତିର ରାଚାର ଅଣ୍ଠାଣ ଆସନ୍ ଆମୁ ହାପ୍ପା ଲିଆର ଆଦ୍ଗେ ଅଣ୍ଟା ସ୍ନେହ ଭାବନା ବନ୍ଧନ ବୋଧନଟା ଅଲଗା ରାଚା ନାମେ ସମ୍ପର୍କ ବୋଧ ହେଲେ ଆକୁନ୍ ଇ ଯାନ୍ତ୍ରିକ ମାଞ୍ଚାଗେରା ଯେତେବେଲେ ନାମେ ଇ ସମ୍ପର୍କ ବୋଧ ହି ଧୀରେ ଧୀରେ ଧୀରେ ଧୀରେ ପାତଲା ମାନା କାଲି ତା ହନେ ଯଦି କାଚ ନେଖର ଚାଷବାସ କି ତା ହେଲେ କଥା ତ ମାଲ ମଞ୍ଜୁରୀ ଦିନ ହେଲେ କଥା ମାଞ୍ଜା ଯେ ନାମେ ଏ କୁଣା ସମ୍ପ୍ରଦାୟର ବିଶେଷ କରି ଯେନ୍ତାକରି ଚାଷବାସ ଟିକେ ଟିକେ କାମାଲିଆର ଆକୁନ୍ ଭି ଭି କାମାଲନାର ପାଦା ପାଟକି ନୁଗୁଠି ତା ନାମ ଭବିଷ୍ୟତକେ କଥା ଯଦି ଚିନ୍ତା ନା ନଥିଲେ ନାମେ ଏ କୁଣା ସମ୍ପ୍ରଦାୟର ଏକା ନେକିରି ଚାଷ କାମିକିରି ତମେ ପରିବାର ପ୍ରତିପୋଷଣ ନାନର ଆଉ ତମେ ଜୀବନ ଆଗ୍ଲି ହୁଆ ଆଙ୍ଗର ଆଦିକେ ଲେଖାନ୍ ଆରୁ ଏନ୍ଦିର ଏନ୍ଦିର ମାନେ ସୁବିଧା ସୁଯୋଗ ଇ ଚାଷୀ ଭାଇ ଗୁଠିଆର୍କେ ଚିହ୍ନା କଥା ଆ କଥା ଟିକେ ତେଙ୍ଗର
1: ଆଗ୍ଲି ଯେତେବେଲେ ପାଚି ଗୁଠିଆର ଚାଷ କାମାଲିଆର ଭାଇ ଭିତରେ ଅଣ୍ଟା ସମ୍ପର୍କ ରାଚା ଅଣ୍ଟା ଯୋଡ଼େ ମୁଣ୍ଟା ଗହଲା ପୁନ୍ଦାଲିଆର ଅଣ୍ଟାନୁ ଚାଷ କାମାଲିଆର ଚାଷ କାମିକିରା ସନ୍ଧ୍ୟା ହଉ 2 ବଜେ ବାରୁଆଲିଆର ଅଣ୍ଟା ଜାଗାନୁ ଅକାଲିଆର ସେତ୍କି ଭିତରେ ଆଡ଼ପାନୁ ଯାହା କିଛି ଆମକୁ ତେଣେ ରାଜକିର ଆଦାନ ଅନାଲିଆର ମହାଲିଆର ପରେ ପରେ ଯେତେବେଲେ ବିହିଡ଼ା ସମୟନୁ ଅଣ୍ଟା ମଜା କଥା ଯେନ୍ ଆକାଦାନ ଇନ୍ନା ଇଦାନ ମୁଞ୍ଜତଲା ଇ ଭାଗ ବାଲିଆର ଏ ଫାଲନା ଫଲଗୁଲା ଏ ଭୁଜୁ ଇଦାନ ଇନା ମୁଞ୍ଜ ତ କତଲା ବିହିଡ଼ା ବଦ ଇନା ମୁଞ୍ଜ ଚତ୍ ଆଉ କତ୍ ହଁ ଦାଦା ହଁ ବାବା ବାଲିଆର ମୁଞ୍ଜନା ଚିନାର ବାର୍ନାର ଯେନ୍ ଏରକାଦା ନିଜେ ଆ ଭିତରେ ମାଦି କାକୁ କାମଚିକାନାର ମାଦି କାକୁ ଓନ୍ ଏମା ମୁଞ୍ଜକୁନ୍ ଦାଦା ମାଦି କାକୁନ୍ ଚିଆଲିଆର ମାଦି କାକୁ ମୋର ସାଫାର ମହାଲିଆର ମାଣ୍ଡି ବିତାନା ତକ 7-8 ବର୍ଷ ତକ ମାଦି କାକୁ କା ମାଦି ଭଜା ମଞ୍ଜକିର ମାଦି ସାଙ୍ଗେ ସିମି ମାଝି ଏନୁ ଖାତ୍ରିକିର ଆଦାନ ମହାଗିରା ରାନାର 6-7 ଶାଡ଼ ଯାହା କିଛି ମାଣ୍ଡି ଆଢ଼ା ମଞ୍ଜକିର ଆଦାନ ଅନାଲିଆର କିନ୍ତୁ ଆକୁ ତା ଇନ୍ନେ ସ୍ନେହ ମତା ବିଛୁଡ଼ ମଞ୍ଜାଗିରା ଯେ ଦଦାସ ଅଲଗା ଆତଲାସ କକାସ ଅଲଗା ଆତଲାସ ସାଫାର ଅଲଗା ଅଲଗା ଭିନ୍ନ ଭିନ୍ନ ମାଞ୍ଜାର କଥା ଯଦି ସବୁ ଭିନ୍ନ ମାଞ୍ଜକୁନ୍ ନାମେ ସାମାଜିକ ପ୍ରାଣୀ ନାମ ସାମାଜିକ ପ୍ରାଣୀ ହିସାବନୁ ମା ମନ୍ଦାତ ତ ଯେ ବି ଯାହା କାମଚକୁନ୍ ନାଲ୍ଖୁ ବି ଜାକିନ୍ସିନ୍ ବାର୍ଚକୁନ୍ ବି ଏଡ଼ପାନୁ ବାର୍ନା କଥା ନିନ୍ ଏକା ଚାଷ କାମ ଚିକାଲା ଏକାନା ସାର୍ ଚିକାଲା ଏକା ସାନ୍ ସାର୍ ଚିକାଲା ଇସବୁ ଜିନିଷ ବଦ ଆଉ ଆକୁନ୍ ମାନ୍ଲା ଦିନ ତ ଏନ୍ ଭାବାଲାନ୍ ଯେତ୍କି ଭାଇ ବନ୍ଧୁ ଯାହା କିଛି ଆତଲାର ନାମ ସାଫାତ ନିଜ ନିଜର କାମ ମୁଜରିକି ନିଜର ଏଡ଼ପାକେ ବାର୍ଚକୁନ୍ ଦୁଃଖ ସୁ ସଫାର ମାନିକିରା ଯାହା କିଛି ଏଡ଼ପାନୁ ଆମ ଚେନ୍ ଆତଲି ଅଣ୍ଡିକିରା ସୁଖ ଶାନ୍ତିରୁ ଆସୁନ୍ ଭଲ ବୋଲି ଏନ୍ ଭାବାଲା
0: ନିଶ୍ଚିତ ଭାବେ ଅଣ୍ଟା ଭାବର ବନ୍ଧନ ଅଣ୍ଟା ଆତଲି ନାମ ଯେହେତୁ ନିମ୍ ଯେନ୍ ତେଙ୍ଗାଲକାର ଯେ ସାମାଜିକ ପ୍ରାଣୀ ବୋଲେ ନାମ ଯେତିରିନ୍ ଗଚରଦାତ ଯେତିରିନ୍ ମେନ୍ଦାତ ଆଉ ନାମେ ନିଜର ନିଜର ଯେନ୍ ସମ୍ପର୍କ ଆତିଲି ଏକା ନେକିରି ଆଦାତ ଠିକ୍ ହିସାବନୁ ର ଆଉ ନାମେ ଜିଆବନ ଖୁସି ବାସିନୁ ଏକା ନେକିରି ନାମ ପର୍ବପର୍ବାଣୀ ଉତ୍ସବ ନାନତାରୁ ଏକା ନେକିରି ଆଗ୍ଲି କତ୍ ଆ କଥା ଚିନ୍ତା ନାନ୍ଦାତ ହେଲେ ଇଶାନ ଆରୁଣ୍ଟା କଥା ମନେ ଖାତରା କରା ଯେ ଇ ଯେନ୍ ନାମ ଚାଷବାସ କାମାଲଦାତ ନାମେ କୁଣା ସମ୍ପ୍ରଦାୟର ଭି ଇ ଚାଷବାସ ନେଇକିରି ହନେ କିଛି ପର୍ବପର୍ବାଣୀ ପାଳନ କାମନାର କାଏଁ
1: ଚାଷ ଯେତେବେଲେ ମନାଲି ଚାଷ ନୁ ସାଫାର୍ତା ମାତ୍ରକାନାର କୁଣା ସମାଜ ନୁ ଅଣ୍ଟା ଅଲଗା ଅଣ୍ଟା ପରମ୍ପରା ଆତଲି ଯେନ୍ତାକି ବାଣ୍ଡା ନଦୁ ବାନାର ପୁଷ ମାସ ନୁ ଆଦ ମାନି ପୁଷ୍ପୁନି ଗାଦା ପୁଷ୍ପୁନି ନୁ ଚାଷବାସ ମୁଞ୍ଜର ଚାଷୀ ଗୁଠିଆର ନିଜର ଭାଇ ବନ୍ଧୁ ଭିତରେ ସାଫାର ମିଶନାର ଆଉ ଅଣ୍ଟା ନାଦୁ ମାନି ନାଦୁ ନୁ

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକାଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦ ଏଣ୍ଡ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ସଂଗ୍ରାମ ମହାନ୍ତି, ଗୀତରଚନା ଡକ୍ଟର ଶୁଭ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଚନ୍ଦ୍ରକାନ୍ତ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର କଟକ କଥାଚିତ୍ରରୁ ସୁନିଧି ଚୌହାନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ମାୟା କଥାଚିତ୍ରରୁ ବିଭୁ କିଶୋର ଏବଂ ନବ୍ୟା ଜୟତୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ବିଭୂତିଭୂଷଣ ଗଡ଼ନାୟକ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଅପରାହ୍ନ 4:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର 4 ନମ୍ବର ଖେପେ ପହଞ୍ଚିଲେ ନରୱେର ଅସ୍ଲୋ। 43 ବର୍ଷ ଉତାରୁ ପହିଲା ଥର ଲାଗି ଭାରତର ପ୍ରଧାନମନ୍ତ୍ରୀଙ୍କର ଇଟା ହେଉଛି ପହିଲା ନରୱେ ଗସ୍ତ। କଂଗ୍ରେସ ବରିଷ୍ଠ ନେତା ଭିଡି ସତୀଶନଙ୍କ ନେତୃତ୍ୱଥି ନୂଆକରି ଗଠିତ କେରଳର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ କରିଛନ୍ ଶପଥ ଗ୍ରହଣ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତି ଆସିକରି ପହଞ୍ଚିଛନ୍ ଭୁବନେଶ୍ୱର। ରାଜ୍ୟର ତେଲ ଯୋଗାଣ ସ୍ଥିତିକେ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ଅନୁଷ୍ଠିତ। ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଲେ ମୁଖ୍ୟ ଶାସନ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଜାତୀୟ ପଞ୍ଚାୟତ ପୁରସ୍କାର ଲାଗି ଓଡ଼ିଶାନୁ ବଛାଯାଇଛେ 5ଟା ପଞ୍ଚାୟତ। ସେଥିର୍ ଭିତରୁ ସ୍ୱଚ୍ଛ ଆଉ ଶାଗୁଆ ଗ୍ରାମ ପଞ୍ଚାୟତ ବରଗତି ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶେ ପାଇଛେ ଯୁଗ୍ମ ଭାବେ 2 ନମ୍ବର ଠାନ୍, ପାଇବା 37,50,000 ଟଙ୍କା। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏସ୍ସି ତରଫରୁ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଇବା ବୁଧବାର ଦିନ ବାହାରିବା ବୋଲି କହିଲେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନା ସୃଷ୍ଟି କରିବାର ଲକ୍ଷ୍ୟ ନେଇକରି ଫି ବଛର 1977 ଆଜିର ଦିନକେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ କରାଯାଉଛି ପାଳନ। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଆଉ ସୌନ୍ଦର୍ଯ୍ୟକରଣ ଲାଗି ଖୁବ୍ ଜଲ୍ଦି କାମ ହେବା ମୂଲ। ନୂଆପଡ଼ା ଜିଲ୍ଲାପାଳ ଆଉ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନ ହୋଇଛି ଅନୁଷ୍ଠିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଉ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ମୋଟ 67 ଅଭିଯୋଗ ନୁ 18 ଅଭିଯୋଗର ହୋଇଥିଲା ତୃତୀୟ ଫଇସଲା। ଆଇପିଏଲ୍ କ୍ରିକେଟ୍ ଥି ଆଜି ସଞ୍ଜେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମ୍ର ସନ୍ରାଇଜର୍ସ ହାଇଦ୍ରାବାଦ ଆଉ ଚେନ୍ନାଇ ସୁପର କିଙ୍ଗସ୍ ଭିତରେ ହେବା ମ୍ୟାଚ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଇବା 3-4 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ତାପମାତ୍ରା ବଢ଼ବା 2-3 ଡିଗ୍ରୀ। ଏସ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ହିନ୍ଦୀ ଲଘୁ ସଙ୍ଗୀତ। ଗୀତଗୁଡ଼ିକୁ ସଙ୍ଗୀତ ଏବଂ କଣ୍ଠରେ ସଜେଇଛନ୍ତି ଲକି ଅଲି। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ।

ଆପଣମାନେ ଶୁଣୁଛନ୍ତି ଲକିଅଲିକ କଣ୍ଠରେ ହିନ୍ଦୀ ଲଘୁ ସଙ୍ଗୀତ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ।

ଶୁଣିଲେ ହିନ୍ଦୀ ଲଘୁ ସଙ୍ଗୀତ, କଣ୍ଠସ୍ୱର ଓ ସଙ୍ଗୀତ ଲକି ଅଲି। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଅନୁଭୂଳ ବିଭାରଙ୍କ ରଚନାରୁ, କଣ୍ଠ ଦେଇଛନ୍ତି ରାମଚନ୍ଦ୍ର ମେହେର।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ରାମଚନ୍ଦ୍ର ମେହେର, ପ୍ରଭାସିନୀ ରଥ, ଧୀରେନ୍ଦ୍ର କୁମାର ନାୟକ, ଦିଲୀପ ବାଗ, ଦିଲୀପ କୁମାର ସୁନା ଏବଂ ଗାର୍ଗବ ପ୍ରସାଦ ମେହେର। ଗୀତ ରଚନା ଅନୁବଳ ବିଭାର, ଗଣେଶରାମ ସେଠ, ପ୍ରହଲ୍ଲାଦ ନାୟକ, ରାମପ୍ରସାଦ ପୁରୋହିତ, ମୋହନ ସାହୁ ଏବଂ ହେମସାଗର ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା।

0: ପାଞ୍ଚଟା ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଲେ। ଓଡ଼ିଶା କୋର୍ କମିଟି ବୈଠକଟି ଯୋଗ ଦେଇକରି କହିଲେ, କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ରାଜ୍ୟର ଫି ଘରେ ପହଞ୍ଚାଇବାଟା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ କରିବେ ବିଚାର ବିନିମୟ। ରାଇଜେ ହେଉଥିବାର ଜବର ଖରାକେ ନଜରଥି ରଖିକରି ଆଜ ଆଉ 25 ତାରିଖ ସୋମବାର ଦିନ ଭୁବନେଶ୍ୱରନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକେ ବନ୍ଦ ରଖାଯାଇଛି। ଇତାର ପରର ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଛି ସୂଚନା। ଏସିଆ ପେସିଫିକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପମେଣ୍ଟ ଏଆଇବିଟି ତରଫରୁ ମାଲଦୀପଠାରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକେ ଓଡ଼ିଆ କାର୍ଯ୍ୟକ୍ରମ ରତ୍ନଗର୍ଭା ହରିତ ବନ୍ନା ଲାଗି ମିଳିଛେ ପହିଲା ରନର୍ସ ଅପ୍ ପୁରସ୍କାର। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 ଆଇବା ଜୁନ୍ ମାସ 7 ତାରିଖନୁ 2ଟା ଖେପେ ରାଜ୍ୟର 6ଟା ଜୋନ୍ଥି ହେବା ବୋଲି ବାହାରିଛେ ବିଜ୍ଞପ୍ତି। ସିବିଏସ୍ଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ କରାଯାଇଛି କମ୍। ଉତ୍ତର ଖାତାର ସ୍କାନ୍ କପି ଲାଗି 100 ଟଙ୍କା, ନମ୍ବର ଭେରିଫିକେସନ୍ ଲାଗି ଦେବାକେ ପଡ଼୍ବା 100 ଟଙ୍କା। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ବାହାରିବା ଏବା ବୁଧବାର ଦିନ କହିଲେ ବିଦ୍ୟାଳୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଭୁବନେଶ୍ୱରନ ଖୁଲ୍ବା ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଆଉ ବିନିମୟ ବୋର୍ଡ ସେବି ରାଜ୍ୟ ତେଲ ଯୋଗାଣ ସ୍ଥିତିକେ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହେଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୋଟେ ବିଭାଜିତ ବିଶ୍ୱକେ ଏକଠନିଆ କର୍ସି ସଂଗ୍ରହାଳୟର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଇବା କେତେଦିନ ରାଜ୍ୟର ବଡ଼ଭାଗୀ ଜିଲ୍ଲାର ତାପମାତ୍ରା 44 ଡିଗ୍ରୀ ତକ ବଢ଼୍ବା। ଏସ୍ନିର ମୁଖିଆ ଖବର ଶେଷ ହେଲା। ଇତାର ପରର ମୁଖିଆ ଖବର ଶୁଣିପାରବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଲୋକଗୀତ କ୍ରମରେ ପାଲା ଶୁଣନ୍ତୁ, ପରିବେଷଣ କରୁଛନ୍ତି ଅନ୍ତର୍ଯ୍ୟମୀ ପାଇକ ସାଥୀ।
2: ଶ୍ରୀ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ସମସ୍ତଙ୍କର ମନଭୀଷ୍ଟ ପୂର୍ଣ୍ଣ କରନ୍ତୁ। ବୋଲାନନ୍ଦ କବାର ହରିହରି ଈଶ୍ୱର ପରମ।

ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରନ୍ତୁ, ଲଙ୍କାର ରାଜା ହଉଛି ରାବଣ। ଲଙ୍କାର ପୁରଟା ଦେଖିବାକୁ ଅତି ସୁନ୍ଦରମୟ, ଅତି ସୌନ୍ଦର୍ଯ୍ୟମୟ। ଲକ୍ଷ୍ୟ କରନ୍ତୁ, ହେଲା କଣ, ଅଙ୍ଗ ବଙ୍ଗ କଳିଙ୍ଗ ମଗଧ ଦ୍ରାବିଡ ନେପାଳ କୁଞ୍ଜଗୋଳ ଡ୍ରାହାଳ ଏମିତି ଅନେକ ଦେଶ ଅଛି, କିନ୍ତୁ ଏଇ ଲଙ୍କାପୁର ସହିତ ସମାନ ହୋଇପାରିବ ନାହିଁ, ସମସ୍ତଙ୍କୁ ଉପହାସ କରୁଛି। ହେଲା କଣ ଆଜ୍ଞା, କିଛି ଦିନ ବିତି ଯାଇଛି, ଦିନକର ଘଟଣା ହେଇଛି। କଣ ପ୍ରଭାତୁ ଦେ

ପ୍ରଭାତରୁ ଦେବଯତ୍ରୀ ନାରଦ ମନଜାରରେ ଚଢି ଆଜ୍ଞା ଲଙ୍କାପୁରରେ ଯାଇକି ପହଞ୍ଚିଲେ। ଯେତେବେଳେ ଲଙ୍କାପୁରରେ ପହଞ୍ଚି ଯାଇଛନ୍ତି, ରାବଣ ଦେଖି ଅତି ଆନନ୍ଦରେ ଚରଣ ତଳେ ନମସ୍କାର କଲେ, ସମ୍ମାନ ଦେଇ ତାକୁ ଆସନରେ ବସେଇଛନ୍ତି। ତାଙ୍କୁ ପଚାରୁଛନ୍ତି, ସେ ସମୟରେ ଦେବର୍ଷୀ ନାରଦ କହିଲେ, କହିଲେ ବାପାରେ ମୁଁ ତତେ ବହୁତ ପ୍ରକାର ବୁଝେଇ କହିଲି, କିନ୍ତୁ ତୁମ କଥା କେବେ ହେଲେ ମାନିଲୁନୁ।

ଏକଥାକୁ ପ୍ରମାଣ କରିବା ପାଇଁ ରାବଣ ଆସିକି ପହଞ୍ଚି ଯାଇଛି। ଯେତେବେଳେ ଅଯୋଧ୍ୟାପୁରରେ ପହଞ୍ଚି ଯାଇଛି, ଦ୍ୱାରୀଙ୍କ ପାଖରେ ପହଞ୍ଚିଲେ, କହିଲେ ଦ୍ୱାରୀ ତୁମର ରାଜାଙ୍କୁ ଟିକେ ସାକ୍ଷାତ କରିବ, ଜଣେ ବ୍ରାହ୍ମଣ ଆସୁଛନ୍ତି କିଛି ଭିକ୍ଷା ନବା ପାଇଁ। ଯେତେବେଳେ ଦ୍ୱାରୀ କଥା ଶୁଣିଲେ, ଦ୍ୱାରୀ ଯାଉଛନ୍ତି। ଦୟା ବହି ଦ୍ୱାରୀ।

ରାଜାଙ୍କ ପାଖରେ ଯାଇକି ପହଞ୍ଚିଲେ, ରାଜାଙ୍କୁ ନମସ୍କାର କରୁଛନ୍ତି। ରାଜା ପଚାରିବାରୁ ସେ କହୁଛନ୍ତି, ଜଣେ ବ୍ରାହ୍ମଣ ଆପଣଙ୍କୁ ଦର୍ଶନ କରିବା ପାଇଁ ସିଂହଦ୍ୱାର ଅପେକ୍ଷା କରିଛନ୍ତି, ଆପଣ ଚଞ୍ଚଳ ଯାଆନ୍ତୁ। ଦୂତର କଥା ଶୁଣି ଆଜ୍ଞା ଦଶରଥ ରାଜା ଯାଇକି ପହଞ୍ଚିଲେ, ଦେଖିଲ ସିଂହଦ୍ୱାର ନିକଟରେ ଜଣେ ବ୍ରାହ୍ମଣ ଦଣ୍ଡାୟମାନ, ତାଙ୍କୁ ନମସ୍କାର କଲେ। ନମସ୍କାର କରିବା ସକାଶେ ଆଜ୍ଞା ସେଇ ସମୟରେ ଆଶୀର୍ବାଦ ଦେଉଛନ୍ତି ବ୍ରାହ୍ମଣ, ଆରେ ଆଗନ୍ତୁ ଗତା ବହୁ ରାଜଲକ୍ଷ୍ମୀ ଶିବ ପ୍ରସାଦ ମୁଁ ସକଳ ଅର୍ଥ ସିଦ୍ଧି ବାଚରଣ ଦୃଷ୍ଟ ବିନାଶ ହେତୁ ଗୌ ଗୋବିନ୍ଦ ଚରଣ ଅରବିନ୍ଦ ଆଶୀର୍ବାଦ କରିଛନ୍ତି ଦଶରଥଙ୍କୁ। ସେଇଠି ଦଶରଥ ପଚାରୁଛନ୍ତି, ଆପଣ କାହିଁକି ଆସିଛନ୍ତି? ନା ଗୋଟିଏ କଥା କହିବି, ଆପଣ ରକ୍ଷା କଲେ କହିବି, ଆପଣ ସତ୍ୟ ନ କଲେ ମୁଁ ଆପଣଙ୍କୁ କେବେ ମାଗିବିନି, ଆପଣ ସତ୍ୟ ସତ୍ୟ ତ୍ରୟବାର ସତ୍ୟ କରନ୍ତୁ। ରାଜା ଦଶରଥ କହିଲେ, ଆପଣ ଯଦି ଚାହିଁବେ ମୋର ରାଜ୍ୟକୁ ଆପଣଙ୍କୁ ପ୍ରଦାନ କରିଦେଇପାରେ। ଆପଣ ସତ୍ୟ କଥା ମୋତେ କ'ଣ କହୁଛନ୍ତି? ନାଇଁ ନାଇଁ, ତୁମେ ସତ୍ୟ ନ କଲେ ମୁଁ କଦାପି ଆପଣଙ୍କୁ ମାଗିପାରିବି ନାହିଁ। ଆଜ୍ଞା ସତ୍ୟ ସତ୍ୟ ତ୍ରୟବାର ସତ୍ୟ କଲେ ଦଶରଥ। ଆରେ ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ଭାଗେ ବିକଶିତ ଯଦି ପଦ୍ମ ପର୍ବତାନୁ ଶିକାଗ୍ରେ ପ୍ରଚଳିତୁ ଯଦି ମେରୁ ଶୀତ ତୁ ଜାତ ବର୍ଣ୍ଣୀ ଚଟଳୁତୁ ଖୋଳୁ ବାକ୍ୟ ସଜନା ନା କଦାଚିତ। ସୂର୍ଯ୍ୟଦେବ ପଶ୍ଚିମ ଦିଗରେ ଉଦୟ ହେଇପାରନ୍ତି, କିନ୍ତୁ ରାଜା ଦଶରଥଙ୍କର ସତ୍ୟ ଟଳିବ ନାହିଁ। କହିଲେ ମୁଁ ସତ୍ୟ କଲି, ଆପଣ କ'ଣ ମାଗୁଛନ୍ତି? କହିଲେ କ'ଣ ମାଗିବି କି? ଆପଣଙ୍କର ବ୍ରହ୍ମବିନ୍ଦୁ ମୋତେ ଦରକାର। ରାଜା ଚମକି ପଡ଼ିଲେ, କହିଲେ ଏ କ'ଣ କହୁଛ ବ୍ରାହ୍ମଣ? କିଏ ବ୍ରହ୍ମବିନ୍ଦୁ ଦେଇପାରେ? ବ୍ରହ୍ମବିନ୍ଦୁ ଦେଲେ କିଏ ବଞ୍ଚିପାରେ? ମୁଁ ବ୍ରହ୍ମବିନ୍ଦୁ ଦେଇପାରିବିନି। କହିଲେ ଆପଣ ସତ୍ୟ କରିଛନ୍ତି, ଯଦି ନ ଦେବେ ତାହେଲେ ସତ୍ୟଭଗ୍ନ ହେବେ, ସବୁଦିନ ପାଇଁ ଆପଣଙ୍କ ନାଁରେ କଳଙ୍କ ନିତା ବାଜିବ। ଏଇ ବଂଶରେ କେହି ସତ୍ୟଭଗ୍ନ କରିନାହାନ୍ତି, ଯଦି ଆପଣ ନ ଦେବେ ତାହେଲେ ସତ୍ୟଭଗ୍ନ ହେବ। ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ରାଜା ଚିନ୍ତା କଲେ କ'ଣ କରିବେ? ସତ୍ୟଭଗ୍ନ ଧର୍ମ ନଷ୍ଟ।

ପାପିଷ୍ଟ ଦଶରଥ ତୁ ଜାଣିପାରିଲୁନୁ, ତୁ ତୁ ଚାହିଁଥିଲୁ ମୋର ସର୍ବନାଶ କରିବା ପାଇଁ, କିନ୍ତୁ ଆଜି ମୁଁ ତୋର ସର୍ବନାଶ କରିଛି। ମୁଁ ହେଉଛି ବିଷର୍ବାର ପୁଅ, ବିଷର୍ବାର ପୁଅ ରାବଣ। ହଁ।

ଆଜ୍ଞା ମା ମା ଯେତେବେଳେ ଦେଖିଛନ୍ତି ପୁଅକୁ ଦେଖି ଅତି ଆନନ୍ଦିତ କଲେ ମୋ ବାପଧନ କୁଆଡେ ଥିଲା ବୁଲି ବୁଲିକି ଆସିଲାଣି। ମାର ପୁଅର କଥା ମା ଜାଣେ ଭଲ ମନ୍ଦଟା।

ରାବଣ କୁ ଦେଖି ନିକଷା ବହୁତ ପ୍ରକାର ବହୁତ କଥା କହିଛନ୍ତି। ରାବଣ ଶୁଣି ଅତି ଆନନ୍ଦିତ ହେଲା, କହିଲା ମା ଗୋଟିଏ ବିଷାକ୍ତ ଜିନିଷ ମୁଁ ଆଣିଛି, ତୁମେ ଯତ୍ନ ସହକାରେ ରଖିବ, ଏଇ ବିଷାକ୍ତ କାହାକୁ ଦେବ ନାହିଁ, ମୋର ଦରକାର ହେଲେ ମୁଁ ତୁମ ପାଖରୁ ମାଗିକି ନେବି, ଅନ୍ୟ କାହାକୁ ତୁମେ ପ୍ରଦାନ କରିବ ନାହିଁ। ଆଜ୍ଞା, ଦଶରଥଙ୍କର ବ୍ରହ୍ମବିନ୍ଦୁଟାକୁ ମାଙ୍କୁ ବିଷ କହିକି ଦେଇଛି, ମା ବିଷ ଭାବିକି ତାକୁ ଯତ୍ନ ସହକାରେ ରଖିଛନ୍ତି। ଆଜ୍ଞା, ରାବଣ ଚାଲିଗଲା, ଦଶରଥଙ୍କର ବ୍ରହ୍ମବିନ୍ଦୁଟାକୁ ବିଷ ଭାବି ମା ଯତ୍ନ ସହକାରେ ରଖିଛନ୍ତି। ଆଜ୍ଞା, କିଛି ଦିନ ବିତି ଯାଇଛି, ଦିନକର ନିକଷାଙ୍କର ସ୍ୱାମୀ ହେଉଛନ୍ତି ବିଶ୍ୱର୍ବା ଋଷି। ଆଜ୍ଞା, ବିଶ୍ୱର୍ବା ଋଷି ତପସ୍ୟାକୁ ଯିବାକୁ ବାହାରିଲେ, ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ସେ ସମୟରେ ହେଇଛି କ'ଣ।

ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ଆଜ୍ଞା ଯେତେବେଳେ ପ୍ରଭାତ ସମୟ ଆସିକି ପହଞ୍ଚିଲା ସେ ସମୟରେ ବିଶ୍ୱବାରୁଷି ଆଜ୍ଞା ତପସ୍ୟା କରିବା ପାଇଁ ବାହାରିଛନ୍ତି। ଯେତେବେଳେ ବିଶ୍ୱବାରୁଷି ତପସ୍ୟା କରିବାକୁ ବାହାରିଛନ୍ତି, ତାଙ୍କର ସ୍ତ୍ରୀ ଆଜ୍ଞା ନୌକେଶୀ ଆସିକି ପାଖରେ ପହଞ୍ଚିଲେ, ସ୍ୱାମୀଙ୍କ ଚରଣରେ ନମସ୍କାର କରିଛନ୍ତି, ସ୍ୱାମୀ ତାଙ୍କୁ ଆଶୀର୍ବାଦ କଲେ, ସେଇ ସମୟରେ ଆଜ୍ଞା ମାନସିକ କରିଛନ୍ତି ଆଉ ଗୋଟିଏ ପୁଅ। ଋଷିବର ଜାଣିପାରିଲେ ତାଙ୍କର ଅନ୍ତରେ, କହିଲେ ଆଲୋ ନିକୋସା, ଗୋଟିଏ ପୁଅ ଜନ୍ମ କଲୁ ଯେ ଛଅ ମାସେ ଖାଇଲା, ଛଅ ମାସେ ଶୋଇଲା।

କୁହ ଚିନିପୁରକୁ ଦେବତା ଦାନବ ମାନବ ଚିନିପୁରେ କାହାକୁ ଆଉ ଶାନ୍ତିରେ ରଖେଇ ଦେଲାନି। ତାପରେ ଆଉ ଗୋଟିଏ ପୁଅ ଦରକାର କରୁଛୁ, ତୁ କଣ ତୁ ରାକ୍ଷସୀ ନା କଣ? ତୋ ଭଳିଆ ସ୍ତ୍ରୀ ମତେ ଦରକାର ନାହିଁ। ଏଇ ଲଙ୍କା କଟକରୁ ଯେତେ ଚଞ୍ଚଳ ପାରୁଛୁ ଛାଡ଼ିକି ଚାଲିଯା, ଯଦି ପାରୁଛୁ ଭଲ ହୁଅନ୍ତା, ଯଦି ବିଷ ଖାଇକି ମରିଯାଆନ୍ତୁ ମୋ ଲଙ୍କା କଟକରେ, ଆଉ ତୋ ଭଳିଆ କଳଙ୍କିନି ଆଉ କେହି ନଥାନ୍ତେ। ତୋ ମୁଖ ମୁଁ ଚାହିଁବିନି, ଆଜି ଠାରୁ ମୋର ଲଙ୍କା କଟକ ଛାଡ଼ି ଚାଲିଯାଅ। ଆଜ୍ଞା, ସ୍ୱାମୀ ଯାହାକୁ ଭଲ ପାଆନ୍ତି ତାକୁ ଆଜି ଏଭଳିଆ ଭର୍ସନା କଲେ। ଯେତେବେଳେ ଭର୍ସନା କଲେ ନିକଷ ଆଉ ସହି ପାରିଲାନି। ଆଜ୍ଞା, କାନ୍ଦ କାନ୍ଦ ହେଇକି ବହୁତ ପ୍ରକାର କହିଲେ, ଚଳନ୍ତଳ ନମସ୍କାର କଲେ, ତଥାପି ଋଷି କ୍ଷମା ଦେଲେନି, ଋଷି ମୋର ଚାଲିଗଲେ। ଆଜ୍ଞା, ନିକଷା କଣ କହୁଛି?

କହିଲେ ମୁଁ ଆଉ ବଞ୍ଚିବିନି, ମୁଁ ପ୍ରାଣ ଆଉ ରକ୍ଷା କରିବିନି। ଯଦି ସ୍ୱାମୀ ମୋତେ ଭଳିଆ ଭର୍ସନା କଲେ ଏଇ ଲଙ୍କା କଟକରେ ଆଉ ରହିବିନି, ଆଜିଠାରୁ ଶପଥ କରୁଛି ଲଙ୍କା କଟକରେ ମୁଁ ରହିବିନି। ଆଜ୍ଞା କାନ୍ଦି କାନ୍ଦି ଯେତେବେଳେ କାନ୍ଦୁଛନ୍ତି ତାଙ୍କର ମନେ ପଡିଲା ସେଦିନ ମୋ ପୁଅ ମୋତେ ବିଷ ଦେଇକି ଯାଇଛି। କହିଥିଲା ମା ଯତ୍ନ ସକା ରଖିବ, କାହାରିକି ଦେବନି, ଯାଉଛି ସେ ବିଷକୁ ଖାଇକି ମରିବି। ଯିଏ ମୋର ଜୀବଧନ ଯାହାକୁ ମୁଁ ସଦାସର୍ବଦା ଭଲ ପାଏ ସିଏ ଯଦି ଏଭଳିଆ ମୋତେ ଭର୍ସନା କଲେ ତାହେଲେ ଆଉ କାହା ମୁଖ ଚାହିଁକି ରହିବି। ମୁଁ ନିଶ୍ଚୟ ଆଜିଠାରୁ ଲଙ୍କାପୁର ବିଦାୟ ନେଇଯିବି।

ଯୋଉ ଦେଇଥିଲା ସେଦିନ ରାବଣ ବିଷ, ସେ ବିଷକୁ ମା ଖାଇଲେ, ଯେତେବେଳେ ଖାଇଛନ୍ତି ଚାହୁଁଛନ୍ତି ମରିବା ପାଇଁ, ଦେଖୁ ଦେଖୁ ଦଣ୍ଡେ ଗଲା, ଦୁଇ ଦଣ୍ଡ ହେଲା, ବିଚାର କଲେ କାହିଁକି ତ ମରୁନି, ସେଟା କଣ ବିଷ ନୁହନ୍ତି କି? ଗର୍ଭରେ

ଆଜ୍ଞା ଦେଖୁ ଦେଖୁ ଗୋଟିଏ ଦିନ ବିତିଗଲା, ଏମିତି ଦେଖୁ ଦେଖୁ ମାସେ ବିତିଗଲା, କଲା କିରେ ମୁଁ ବିଷ ଖାଇଲେ ମରିବା ପାଇଁ ଯେ ଦିନେ ଦିନେ ସିନା କାମ ଦେଲାନି, କିନ୍ତୁ ମାସ ମାସ ଦେଖୁ ଦେଖୁ ମୁଁ ଆସି ଗର୍ଭବତୀ ହେଲାଣି।

ଏଣେ ନିକଷାର ଗର୍ଭ ଆସିକି ଆଠ ମାସ ପହଞ୍ଚିଲାଣି। ଯାଇଥିଲେ ଋଷି ବି ତପସ୍ୟା କରିବା ପାଇଁ, ଯେତେବେଳେ ତପସ୍ୟାରୁ ଫେରିଲେ ଆସିକି ଦେଖିଲେ ଲଙ୍କା ସିଂହଦ୍ୱାର ନିକଷାକୁ, ବୋଲେ କିରେ ମୁଁ ତ କହିଥିଲି ତୁ ମୋର ଲଙ୍କା ଛାଡି ଚାଲିଯିବା ପାଇଁ, ତୁ ଲଙ୍କା ଛାଡି ଯାଇନୁ, ତୋର ମୁଖ ଦେଖିବା ପାଇଁ ପରା ମୁଁ କହିଥିଲି ମୁଖ ଦେଖିବିନି ବୋଲି। ଆଜ୍ଞା ଯେତେବେଳେ ଲକ୍ଷ୍ୟ କରିଦେଇ ଦେଖିଲେ ଗର୍ଭବାସ ହୋଇଛି, କହିଲେ କିଲ ନିକଷା ମୁଁ ତ ଯାଇଥିଲି ତପସ୍ୟା କରିବା ପାଇଁ, ତୁ କାହା ପ୍ରେମରେ ପଡିକି ଗର୍ଭବାସ ହେଲୁ? ତତେ କହିଥିଲି ମୋର ଲଙ୍କା କଟକ ଛାଡି ଚାଲିଯିବା ପାଇଁ, ତୁ ଲଙ୍କା କଟକରୁ ଗଲୁନୁ, ମୁଁ ବର୍ତ୍ତମାନ ଦେଖୁଛି କଣ ତୁ ଗର୍ଭବାସ? ତତେ ନିଶ୍ଚୟ ମୁଁ ବିନାଶ କରିବି, ମୋ ଲଙ୍କା କଟକ ଯେତେ ଶୀଘ୍ର ପାଠ ଛାଡିକି ଚାଲିଯା। ସେଇ ସମୟରେ କହୁଛି

ମୋର ଲକ୍ଷ୍ୟ କରନ୍ତୁ ପଣ୍ଡିତ ମଣ୍ଡଳୀ ହେଲା କ'ଣ ଆଜ୍ଞା, ଯେତେବେଳେ ନିକସା କହୁଛନ୍ତି ଆପଣଙ୍କ ପୁଅ ବିଷ ଦେଇଥିବା ସେ ବିଷକୁ ଖାଇକି ମୋର ଏ ଅବସ୍ଥା, ଆପଣ କହିଥିଲେ ମରିବା ପାଇଁ, ମୁଁ ମରିବା ପାଇଁ ସେ ବିଷ ଖାଇଲି, ବିଷ ଖାଇବା ଦ୍ଵାରା ମରିବି କ'ଣ, ମୋର ଦେଖୁ ଦେଖୁ ଏ ଗର୍ଭ ଆସ। ଋଷିବର ଚମକି ପଡ଼ି କହିଲେ କ'ଣ ହେଲା, ପୁଅ ଦେଇଥିଲା ମାଆକୁ ବିଷ ଯେ ମା ଖାଇକି ଗର୍ଭବାସ ହେଲା, ଏ କି ବିଚିତ୍ର କଥା, ତାହେଲେ ତାହେଲେ କ'ଣ ହେଇଛି ଦେଖିବା। ଆଜ୍ଞା ଋଷିବର ତପସୀ ଆଜ୍ଞା ଯୋଗ ଧ୍ୟାନରେ ବସିଲେ, ଯେତେବେଳେ ତପସ୍ୟାରେ ବସିଲେ ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ ଆଉ ସଗୁଣ ନିର୍ଗୁଣ ବ୍ରହ୍ମ ଜ୍ୟୋତି ରୂପ ସନାତନ ସାକାର ନିରାକାର ତେଜ ରୂପ ନ ଜାନାମି।

0: ଆଜ୍ଞା ଯେତେବେଳେ ସେ ଜନ୍ମ ହୋଇଛି ପିଲାଟି ସମସ୍ତେ କୁଆଁ କୁଆଁ କରି କାନ୍ଦୁଛି, ଇଏ କୁଆଁ କୁଆଁ କରି କାନ୍ଦୁନି, ଇଏ ରା ରା ଶବ୍ଦ କରି କାନ୍ଦୁଛି, ରା ରା ଶବ୍ଦ କରି କାନ୍ଦୁଛି। ଆଜ୍ଞା ଲଙ୍କାପୁର ଚହଳ ପଡିଗଲା। ଲଙ୍କାପୁରରେ ଗୋଟିଏ ପୁଅ ଜନ୍ମ ହୋଇଛି, ନିକସା ଜନ୍ମ କରିଛି ଗୋଟିଏ ପୁଅ, ସେ ପୁଅଟି କୁଆଁ କୁଆଁ କରି କାନ୍ଦୁନି, ରା ରା ଶବ୍ଦ କରି କାନ୍ଦୁଛି। ଆଜ୍ଞା ରାବଣ ଜାଣିପାରିଲା, କହିଲା କିରେ ମୋର ଭାଇ ଗୋଟେ ଅଛି କୁମ୍ଭକର୍ଣ୍ଣ, ସେ ଦିନେ ହେଲେ ମୋ ନାଁ ଧରିଲାନି, ଯାହା ମୋର ଜନ୍ମ ହେଲା ଭାଇ ଯଦି ରା ରା କରିକି ମୋତେ କାନ୍ଦୁଛି, ମୋ ନାଁ ହଉଛି ରାବଣ, ଯଦି ମୋ ନାଁ ଧରୁଛି ମୁଁ ତାକୁ ଆଶୀର୍ବାଦ ଦେଉଛି, ମୋର ଅନ୍ତେ ଆଉ ଲଙ୍କା କଟକରେ ରାଜା ହୋଇବ ରେ।
1: ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣୁଥିଲେ, ପରିବେଷଣ କଲେ ଅନ୍ତର୍ଯ୍ୟାମୀ ପାଇକ ଏବଂ ସାଥୀ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ମାନବ ସଭ୍ୟତାର ଐତିହ୍ୟକୁ ସୁରକ୍ଷିତ କରି ରଖିବା ଏବଂ ନୂତନ ପିଢ଼ିକୁ ଇତିହାସ ସହ ଯୋଡ଼ିବା। ଆଜିର ଦ୍ରୁତଗତି ଡିଜିଟାଲ ଯୁଗରେ ଯେଉଁଠାରେ ମଣିଷ ଆଗକୁ ବଢ଼ିବାରେ ବ୍ୟସ୍ତ, ସଂଗ୍ରହାଳୟ ସେଠାରେ ଠିଆ ହୋଇ ଆମକୁ କହେ, ନିଜ ମୂଳକୁ ଭୁଲି ଯାଉନି, କାରଣ ଯେଉଁ ଜାତି ନିଜ ଇତିହାସକୁ ଭୁଲିଯାଏ ସେ ଜାତି ନିଜ ପରିଚୟକୁ ମଧ୍ୟ ହରାଇ ଦିଏ। ସଂଗ୍ରହାଳୟ ଆମକୁ ଶିଖାଏ ଯେ ସମୟ ବଦଳେ, ସଭ୍ୟତା ବଦଳେ, କିନ୍ତୁ ଐତିହ୍ୟର ମୂଲ୍ୟ କେବେ ହେଲେ ବଦଳେ ନାହିଁ। ସଂଗ୍ରହାଳୟରେ ଥିବା ସେହି ପୁରୁଣା ଶିଳାଲିପିରେ ଲୁଚି ରହିଥାଏ ଭାଷା ଜନ୍ମ କଥା। ପ୍ରାଚୀନ ମୂର୍ତ୍ତିରେ ଦେଖାଯାଏ କଳାର ଅମରତ୍ଵ ଏବଂ ସ୍ୱାଧୀନତା ସଂଗ୍ରାମର ସ୍ମୃତି ସବୁ, ଯେଉଁଠି ଜାଗି ଉଠେ ଦେଶପ୍ରେମର ଅଗ୍ନିଶିଖା। ତାହେଲେ ଶ୍ରୋତାବନ୍ଧୁ, ଏହି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ଯେ ଆମର କଳା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା, କାରଣ ଯେଉଁ ଜାତି ନିଜ ଅତୀତକୁ ସମ୍ମାନ କରେ ସେହି ଜାତି ଭବିଷ୍ୟତକୁ ଗର୍ବ ସହ ଗଢ଼ି ତୋଲିଥାଏ। ଶ୍ରୋତାବନ୍ଧୁ, ଏହା ଥିଲା ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ସମ୍ପର୍କିତ ଏକ ଆଲୋଚନା। ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ଆସନ୍ତୁ ବର୍ତ୍ତମାନ ଆପଣଙ୍କର ମନୋରଞ୍ଜନ ପାଇଁ ଗୀତଟିଏ ଶୁଣିବା। କଥାଚିତ୍ର ହମରାଜ, କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତ ହିମେଶ ରଶ୍ମିଆ, ଗୀତ ରଚନା କରିଛନ୍ତି ସୁଧାକର ଶର୍ମା।

0: ଅତି ସୁନ୍ଦର। ତେବେ ମ୍ୟାଡାମ, ଆପଣ ପ୍ରଥମ ସମୟ ପାଇଁ ସଙ୍ଗୀତ ଦୁନିଆରେ କେବେଠୁ ପାଦ ଦେଇଥିଲେ?
1: ମୁଁ ପ୍ରଥମ ଥର ପାଇଁ ସଙ୍ଗୀତ ଦୁନିଆରେ ସେବେ ପାଦ ଦେଇଥିଲି ଯେବେ ମୁଁ ମାତ୍ର 7 ବର୍ଷର ଥିଲି। ସେତେବେଳେ ମୋ ମା ସଙ୍ଗୀତ ପ୍ରତି ଖୁବ୍ ଇଚ୍ଛା ବ୍ୟକ୍ତ କରିଥିଲେ, ଆଉ ମୁଁ ବି ଗୀତ ବାଦ୍ୟକୁ ଶୁଣିବା ପାଇଁ ବହୁତ ପସନ୍ଦ କରୁଥିଲି। ସେଇଠିରୁ ହିଁ ଆରମ୍ଭ ହେଇଥିଲା ମୋ ଏଇ ସଙ୍ଗୀତକର ଦୁନିଆ। ମୁଁ ପ୍ରଥମେ ଗୁରୁ ଶ୍ରୀ ତ୍ରିଲୋଚନ ତ୍ରିପାଠୀଙ୍କ ଠାରୁ ଗାନ ଅଧିବେଶନ କରିବା ଆରମ୍ଭ କରିଥିଲି, ଯେଉଁଥିରେ କି ସେ ମୋତେ ଅନନ୍ୟ ପ୍ରକାରର ଭଜନ ଆଉ ଜଣାଣ ଶିଖେଇଥିଲେ। ସେ ଏକ କଳାକାର ଥିଲେ, ଯେଉଁଥିପାଇଁ କି ପ୍ରଥମେ ମୋତେ ଷ୍ଟେଜ୍ ପ୍ରୋଗ୍ରାମରେ ଦେବା ପାଇଁ ଆଗ୍ରହ ଅନୁଭବ କରିଥିଲେ, ଯେଉଁଥିରେ କି ମୁଁ ପ୍ରଥମେ କାଳିବାଡ଼ି ରଥଯାତ୍ରା ବେଳକୁ ବହୁତ ହି ଅନନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ପାଇଥିଲି। ଆଉ ସେଇଥିରେ ମୋତେ ଏବେ ବି ମନେ ଅଛି, ଗୋଟେ ଛୋଟ ଛୁଆର ଜଣାଣ କରିଥିଲି ମୁଁ ଆଙ୍କ ଦୁଇଟା ଚକା ଚକା ମୁହଁ କଜଲ କଲା, ଗୋଟେ ଅନନ୍ୟ ଛୁଆର ମନର କଥା, ଯେଉଁଟା କି ସେ ଠାକୁରଙ୍କର ଭାବକୁ ଠାକୁରଙ୍କର ବିନତିକୁ ବୁଝି ନ ପାରି ସେ ଖାଲି ତାଙ୍କର ରୂପକୁ ଗ୍ରହଣ କରେ, ସେଇଭଳିଆ ଗୋଟେ ଭଜନ ପରିବାହିତ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା, ଆଉ ମୁଁ ବହୁତ ହି ଆଗ୍ରହ ସହିତ ତାକୁ ପରିବେଷଣ କରିଥିଲି। ସେଇଠୁ ହିଁ ଆରମ୍ଭ ହେଇଥିଲା ମୋ ଏ ଯାତ୍ରା, ଆଉ ଆଜି ପର୍ଯ୍ୟନ୍ତ ଚାଲିଛି।
0: ଆଜ୍ଞା, ତେବେ ଆପଣ କହିଲେ ଆପଣ 7 ବର୍ଷରୁ ଗୀତ ଗାଇବା ଆରମ୍ଭ କରିଛନ୍ତି, କିନ୍ତୁ ଏମିତି ଏକ ବ୍ୟକ୍ତି ଥିବେ ଆପଣଙ୍କ ଜୀବନରେ ଯାହାକୁ ଦେଖି ଆପଣ ଗୀତ ଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ, ସେ ବ୍ୟକ୍ତି ଜଣଙ୍କ କିଏ?
1: ମୁଁ ପ୍ରଥମେ ଗୀତ ଗାଇବା ଆରମ୍ଭ କରିଥିଲି ମୋ ମାଙ୍କ ପାଇଁ। ମୋ ମା ହେଉଛନ୍ତି ମୋ ଗୀତ ଦୁନିଆରେ ପାଦ ଦେବା ପାଇଁ ମୋର ଅନନ୍ୟ ସ୍ରୋତ। ସେ ଗୀତ ପ୍ରତି ଆକୃଷ୍ଟ, ସେ ପ୍ରଥମରୁ ହିଁ ମୁଁ ଜନ୍ମ ହେଲା ବେଳୁ କହିଥିଲେ କି ଇଏ ଗାନା ଆଉ ସଙ୍ଗୀତ ପ୍ରତି ନିଜକୁ ନିଜେ ପରିବ୍ରାହିତ କରିବ।
0: ଆଜ୍ଞା,
1: ସେଇଥିପାଇଁ ମାଙ୍କ ଦ୍ୱାରା ପ୍ରଥମ ଥର ପାଇଁ ମୁଁ ଗାନା ଶୁଣିକି ଆଉ ଗାନା ଗାଇକି ତାଙ୍କ ପରେ ଯାଇ ମୁଁ ଅନନ୍ୟ ଗୁରୁଙ୍କ ସହିତ ଦେଖା କରିଥିଲି ମୋର ଇଚ୍ଛା ବଢିବା ପରେ।
0: ଆଜ୍ଞା, ତେବେ ଆପଣଙ୍କର ଗୁରୁ କିଏ? ସେ ଆପଣଙ୍କୁ କିଭଳି ଭାବରେ ସାହାଯ୍ୟ ଓ ସହଯୋଗ କରିଛନ୍ତି?
1: ପ୍ରଥମେ ତ ମୁଁ ଚିତ୍ତରଞ୍ଜନ ବେହେରା, ଯିଏକି ଅଲ୍ ଇଣ୍ଡିଆ ରେଡିଓର ଗୋଟେ ବଡ଼ ଆର୍ଟିଷ୍ଟ, ତାଙ୍କ ବିଷୟରେ କହିବାକୁ ଚାହିଁବି ଏଠି। ସେ ହେଉଛନ୍ତି ମୋ ଅଜା, ଆଉ ସେ ଏଇ ଦିଗ ପ୍ରତି ପରିବ୍ରାହିତ କରିବାରେ ବହୁତ ବଡ଼ ଭୂମିକା ନିଭେଇଛନ୍ତି। କୋରୋନା ଟାଇମ୍ରେ ଯେତେବେଳେ କିଛି ବି ସ୍ରୋତ ନଥିଲା କାହାରି ପାଖରେ, କୋଉ ଆର୍ଟିଷ୍ଟ ପାଖରେ ବି, ସେତେବେଳେ ମୁଁ ଲକି କି ମୋ ପାଖରେ ମୋ ଅଜା ଥିଲେ, ଯିଏକି ମୋତେ ସେଇ ସମୟରେ ବି ଏଇସବୁ ଜିନିଷରେ, ଏଇସବୁ ଗୀତ ବାଦ୍ୟରେ ମୋତେ ସଂରକ୍ଷଣ କରି ରଖି ମୋର ଆର୍ଟିଷ୍ଟ ଜୀବନକୁ ଆହୁରି ଭଲ ଆଉ ଉତ୍କୃଷ୍ଟ କରିବାରେ ମୋତେ ସାହାଯ୍ୟ କରିଥିଲେ। ତାପରେ ରତନ ସାର୍, ଗୁରୁ ଶ୍ରୀ ରତନ କୁମାର ପୂଜାରୀ, ସେ ହେଉଛନ୍ତି ଏକ ଅଲ୍ ଇଣ୍ଡିଆ ରେଡିଓର ଗାୟକ ଏବଂ ପ୍ରଯୋଜକ ଆଉ ଲେଖକ ମଧ୍ୟ। ସିଏ ବି ଏବେ ବର୍ତ୍ତମାନ ମୋତେ ସମ୍ବଲପୁରୀର ସବୁ ସ୍ରୋତ ଉପରେ ଜ୍ଞାନ ଦେଉଛନ୍ତି। ମୋତେ ଏଇ ସମ୍ବଲପୁରୀ କାର୍ଯ୍ୟକ୍ରମ ଗୁଡିକରେ ଆସିବା ପାଇଁ ବହୁତ ପ୍ରେରିତ କରିଛନ୍ତି। ମୁଁ ତାଙ୍କ ପ୍ରତି ବି ମୁଁ ଅନୁରୋଧ ଜ୍ଞାପନ କରିବି।
0: ତେବେ ଆଜ୍ଞା, ଆପଣ ଆଜି ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ନିଜର କଳାର ପ୍ରଦର୍ଶନ କରିଛନ୍ତି?
1: ପ୍ରଥମେ ମୁଁ ମୋ କଳାର ପ୍ରଦର୍ଶନ କରିବା ଆରମ୍ଭ କରିଥିଲି ଯେତେବେଳେ ମୁଁ ବହୁତ ଛୋଟ ଥିଲି, ଆଉ କାଳିବାଡ଼ି ପ୍ରୋଗ୍ରାମରେ ଅନନ୍ୟ ଭକ୍ତବୃନ୍ଦଙ୍କ ମଝିରେ ଯେତେବେଳେ କି ସମସ୍ତେ ବିଭୋର ହେଇ ଠାକୁରଙ୍କୁ ଦେଖାନ୍ତି, ଆଉ ସେଇଭଳିଆ ଗୋଟେ ମାହୋଲରେ ମୁଁ ଗୀତ ଗାଇବାର ଯୋଉ ଉତ୍କଣ୍ଠା ଥିଲା ମୋର, ସେଇଟା ଆହୁରି ଦୁଗୁଣା ହେଇଯାଇଥିଲା। ଆଉ ସେତେବେଳେ ମୁଁ ସେଇଠି ପ୍ରଥମେ ଷ୍ଟେଜ୍ରେ ପାଦ ଥାପିଥିଲି, ଆଉ ସେଇଠି ମୋତେ ତ୍ରିଲୋଚନ ସାର୍ ନେଇକି ଯାଇଥିଲେ, ଆଉ ଅନନ୍ୟ 2ଟା ଭଜନରୁ ମୋତେ ଆରମ୍ଭ କରାଇଥିଲେ ମୋ କାର୍ଯ୍ୟକ୍ରମ। ତାପରେ ମୁଁ ଆଉ ଅଟକି ନଥିଲି, ଏଇ ସ୍ରୋତ ସହିତ ବହି ଚାଲିଥିଲି, ଆଉ ସମ୍ବଲପୁରୀ ଦିନରେ 2 ଥର ପରଫର୍ମ କରିବାକୁ ଆରମ୍ଭ କରିଥିଲି। ମୁଁ ଟୋଟାଲ 2 ଥର ପରଫର୍ମ କରିଛି ସମ୍ବଲପୁରୀ ଦିନରେ, ଆଉ ତାପରେ ବି ଅନନ୍ୟ ପ୍ରୋଗ୍ରାମରେ, ଯୋଉଟାକି ରଥଯାତ୍ରା ବେଳେ ଆଉ ଅନନ୍ୟ କାର୍ଯ୍ୟକ୍ରମରେ ଚାଲେ, ସେଇଥିରେ ବି ମୁଁ ପରଫର୍ମ କରିଛି।
0: ଆଜ୍ଞା, ତେବେ ଆପଣ କହିଲେ ଆପଣ ଏତେ ସ୍ଥାନରେ ଆପଣଙ୍କର କଳାର ପ୍ରଦର୍ଶନ କରିଛନ୍ତି, ତେବେ ସେଠାରେ ଥିବା ଦର୍ଶକମାନଙ୍କର ପ୍ରତିକ୍ରିୟା କିପରି ଥିଲା, ଆପଣଙ୍କର ଅଭିଜ୍ଞତା କିପରି ଥିଲା, ସେ ବିଷୟରେ ଆମର ଶ୍ରୋତବନ୍ଧୁମାନଙ୍କୁ ଆପଣ ଜଣାଇ ଦିଅନ୍ତୁ।
1: ଯେତେବେଳେ ମୁଁ କାଳିବାରିରେ ପରଫର୍ମ କରୁଥିଲି, ସେଇଠିକାର ଭକ୍ତବୃନ୍ଦଙ୍କ କଥା କହିବା ତ କି ଅନନ୍ୟ, କାହିଁକି ସେଠି ଯୋଉମାନେ

0: ବି ଶୁଣୁଥିଲେ ସେମାନେ ଏକଦମ ଠାକୁରଙ୍କର ଭଜନ ଶୁଣିବା ପାଇଁ ବିଭୋର ଥିଲେ। ସେଇଠି ଯୋଉ ବି କାର୍ଯ୍ୟକ୍ରମ ଚାଲୁଥିଲା ସେଇଟା ଖାଲି ଗୋଟେ ପ୍ରୋଗ୍ରାମ ନଥିଲା, ସେଇଟା ଲୋକମାନଙ୍କ ଭାବଧାରା ଥିଲା, ଯୋଉଥିରେ କି ମୁଁ ଯାଇ ଯୋଉଠି ବସିକି ପରଫର୍ମ କଲି ସେଇଟା ଏକଦମ ବ୍ୟାସଗାଦୀ ଭଳିଆ ଲାଗୁଥିଲା। ଆଉ ସେଇଠି ଯୋଉ ଜିନିଷ ମତେ ମିଳିଛି ସେଇଟା କେବେ କହିହବନି। ତାପରେ ବି ସମ୍ବଲପୁରୀ ଦିନରେ ଏତେ ଜୋରରେ ବର୍ଷା ହୋଇଥାଏ ଆଉ ସବୁ ଲୋକ ଭିଜି ଭିଜି ବର୍ଷାରେ ସେଇ ପ୍ରୋଗ୍ରାମକୁ ଦେଖୁଥାନ୍ତି। ସେଇଟା ଦେଖିକି ମତେ ବହୁତ ଖୁସି ଲାଗିଥିଲା ଆଉ ସେଇଭଳିଆ ପ୍ରୋଗ୍ରାମକୁ ମତେ ଭଲ ଲାଗିଯିବା ପାଇଁ।
1: ଆଜ୍ଞା, ଆପଣ ତ ଅନେକ ପ୍ରକାର ଗୀତ ଗାଇଥିବେ, ତେବେ ଆପଣଙ୍କୁ କେଉଁ ପ୍ରକାରର ଗୀତ ମାନ ଗାଇବାକୁ ଭଲ ଲାଗେ?
0: ମତେ ଭଜନ ଓ ଜଣାଣ ଗାଇବା ପାଇଁ ବହୁତ ଭଲ ଲାଗେ, କାହିଁକି ନା ମତେ ଠାକୁରଙ୍କ ପ୍ରତି ନିକୃଷ୍ଟ ହେବା ପାଇଁ ବହୁତ ଭଲ ଲାଗେ, ଠାକୁରଙ୍କ ପ୍ରତି ସମର୍ପଣ ଭାବ ରଖିବା ପାଇଁ ବହୁତ ଭଲ ଲାଗେ। ତାପରେ ବି ରତନ ସାର ଆସିବା ପରେ ସେ ମତେ କହିଥିଲେ କି ସମ୍ବଲପୁରୀ ଅନନ୍ୟ ଯୋଉ ଗୀତ ଅଛି, ଯୋଉ ଫର୍ମର ଗୀତ ଅଛି ଯେମିତିକି ଜାଇଫୁଲ ଡାଲଖାଇ, ଏଇ ଉପରେ ସେ ମତେ ଶିକ୍ଷା ଦେଇଥିଲେ ଆଉ ସେ ମତେ ଏଇ ଉପରେ ଯିବା ପାଇଁ ବିଶେଷ ଆଗ୍ରହ କରିଥିଲେ, ସେଥିପାଇଁ ମୁଁ ସମ୍ବଲପୁରୀ ଆଉ ଭଜନ ଜଣାଣ ଗାଇପାରେ।
1: ଆଜ୍ଞା, ତେବେ ଆପଣଙ୍କର ପ୍ରିୟ ଗୀତ ମଧ୍ୟରୁ ଦୁଇ ପଦ ଗାଇ ଆମ ଶ୍ରୋତାବନ୍ଧୁ ମାନଙ୍କୁ ଶୁଣାଇ ଦିଅନ୍ତୁ।
0: ଜାଇ

0: ବହୁତ ସୁନ୍ଦର। ତେବେ ଆପଣ ତ କହିଲେ ଆପଣ ଏତେ ଜାଗା ବୁଲିଛନ୍ତି, ଏତେ ଷ୍ଟେଜ୍ ପରଫର୍ମାନ୍ସ କରିଛନ୍ତି, ତେବେ ଏତେ ଦିନ ମଧ୍ୟରେ ଘଟିଯାଇଥିବା କିଛି ଅଭୁଲା ସ୍ମୃତି ବିଷୟରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବାଣ୍ଟି ଦିଅନ୍ତୁ।
1: ଯେତେବେଳେ ମୁଁ ସଙ୍ଗୀତ ଜୀବନରେ ଆସିଥିଲି, ତାହେଲେ ମୋ ପ୍ରଥମ ଗୁରୁ ହେଉଛନ୍ତି ଶ୍ରୀ ତ୍ରିଲୋଚନ ତ୍ରିପାଠୀ ସାର। ସେ ମୋତେ ବହୁତ ଦିନ ଧରି ଗୀତ ଶିଖେଇଥିଲେ।
0: ଆଜ୍ଞା,
1: 7 ବର୍ଷରୁ ଧରିକି ମୁଁ ଯେତେବେଳେ କ୍ଲାସ୍ 9ରେ ପଢୁଥିଲି ସେତେବେଳ ପର୍ଯ୍ୟନ୍ତ ସେ ମୋତେ ଗୀତ ଶିଖେଇଥିଲେ। କିନ୍ତୁ ହଠାତ୍ ଗୋଟେ ଏମିତି ଆକ୍ସିଡେଣ୍ଟ ହେଲା ଯୋଉଥିପାଇଁ କି ସେ ଆଉ ମୋ ଘରକୁ ଆସିପାରିଲେ ନାହିଁ। ତାଙ୍କର ଲେଗ୍ ଫ୍ରାକ୍ଚର ହେଇଗଲା, ଯୋଉଥିପାଇଁ କି ସେ ଗାଡି ଚଲେଇବା ଅବସ୍ଥାରେ ନଥିଲେ, ଆଉ ସେଇଥିପାଇଁ ସେ ମୋ ଘରକୁ ଆସିପାରିଲେ ନାହିଁ। ସେତେବେଳେ ମୋତେ ବହୁତ ଦୁଃଖ ହେଇଥିଲା, ମୋତେ ଲାଗିଥିଲା ଯେମିତିକି ମୁଁ ଆଉ ତାଙ୍କଠାରୁ ଗାନା ଶିଖିପାରିବି ନାହିଁ। କିନ୍ତୁ ସମୟ ସ୍ରୋତରେ ମୁଁ ଏବେ ବି ତ୍ରିଲୋଚନ ସାର୍ଙ୍କ ପାଖରେ କେବେ କେବେ ସହଯୋଗ କରେ, କେବେ କେବେ ତାଙ୍କୁ ଯୋଗାଯୋଗ କରି ଅନନ୍ୟ ଗାନ ଗୁଡାକ ଭିତରୁ ଗୋଟେ ଗାନା ଶିଖିଛି। ସେଇଥିପାଇଁ ମୁଁ ବହୁତ ଖୁସି।
0: ଅତି ଭଲ କଥା। ତେବେ ଜଣେ କଳାକାର ଭାବରେ ଆପଣଙ୍କ ଦିନଚର୍ଯ୍ୟା ବିଷୟରେ କିଛି କୁହନ୍ତୁ।
1: କଳାକାର ବିଷୟରେ ମୁଁ ଯଦି କହିବାକୁ ଯିବି, ତାହେଲେ ପ୍ରଥମେ ଉଠୁ ଆମ ଘରେ ପ୍ରାର୍ଥନା ହୁଏ, ଯୋଉଥିରେ କି ବହୁତ ହି ସୁନ୍ଦର ଆମର ପ୍ରାର୍ଥନା ସମୟରେ ଆମେ ଗୀତ ଗାଇ ଭଗବାନଙ୍କୁ ଅର୍ପିତ କରୁ। ପ୍ରଥମେ 5:30ରେ ଆମ ଘରେ ପ୍ରାର୍ଥନା ଓ ଜଣାଣ ହୁଏ, ସେଇଥିରେ ମୁଁ ଗାନା ଗାଇବାକୁ ବହୁତ ପସନ୍ଦ କରେ। ତାପରେ 6:30-7 ହଉଛି ମୋ ରିହର୍ସଲ ଟାଇମ୍। ମୁଁ ସେତେବେଳେ ହାରମୋନିୟମ ବଜେଇ ଅନନ୍ୟ ପ୍ରକାରର ଗାନା ଆଉ ସରଗମ ରିହର୍ସଲ କରେ। ତାପରେ ମୁଁ ପାଠ ପଢିବାକୁ ଯାଏ, ଆଉ ମୁଁ କଲେଜରେ ପାଠ ପଢେ, ଆଉ ପିଜି ଫର୍ଷ୍ଟ ଇୟରରେ ଅଛି, ଯୋଉଥିପାଇଁ କି ପାଠ ପଢା ମଧ୍ୟରୁ ସମୟ ବାହାର କରିବା ବହୁତ କଷ୍ଟ ହେଇଯାଉଛି। କିନ୍ତୁ ପୁଣି ବି ମୋ ଗୀତ ପ୍ରତି ମୋର ଆଗ୍ରହ ବହୁତ ବେଶୀ, ଯୋଉଥିପାଇଁ କି ମୁଁ ସକାଳେ 1 ଘଣ୍ଟା ଆଉ ସନ୍ଧ୍ୟାରେ 1 ଘଣ୍ଟା 5:30-6:30 ଭଜନ କରେ।
0: ଆଜ୍ଞା, ତେବେ ଆପଣ ତ ପୂର୍ବରୁ କହିଲେ ଆପଣ ପାଠ ପଢୁଛନ୍ତି, ପାଠପଢା ସହିତ ଗୀତ ଜୀବନକୁ ଆପଣ କିଭଳି ଭାବରେ ବାଲାନ୍ସ କରୁଛନ୍ତି?
1: ପାଠପଢା ଆଉ ଗୀତ ଦିଟା ହଉଛି ଏକ ଅଲଗା ଅଲଗା ପ୍ରକାର ଜିନିଷ, ଏହା ଲୋକ ଭାବନ୍ତି। କିନ୍ତୁ ପାଠପଢା ମଧ୍ୟରେ ବି ଯାହାର ଇଚ୍ଛା ଯେତେ ପ୍ରବଣ, ସେ ଗୀତକୁ ବହୁତ ସହଜରେ ନିଜ ଭିତରେ ଉତାରି ଦେଇପାରିବ। ଗୀତ ଗୋଟେ ଏମିତି ଜିନିଷ ଯାହାକି ହୃଦୟରୁ ବାହାରେ ଆଉ ହୃଦୟ ପର୍ଯ୍ୟନ୍ତ ପହଞ୍ଚେ, ସେଇଥିପାଇଁ ଏଟା ଗୋଟେ ଏମିତି ଜିନିଷ ଯୋଉଟାକି ଆମେ ବାରମ୍ବାର ଅଭ୍ୟାସ ଯୋଗେ ଆସେ। ସେଇଥିପାଇଁ ମୁଁ କହିବା

0: ପାଇଁ ଚାହିଁବି କି ପଢା ମଧ୍ୟରେ ବି ଯଦି ଆମେ ଗୀତକୁ ସମୟ ଦେବା ତାହେଲେ ଏଇଟା ଗୋଟେ ମ୍ୟୁଜିକାଲ ଥେରାପି ଟାଇପ୍ର ହବ, ଯୋଉଟାକି ଆମର ବ୍ରେନ୍ ସେଲ୍ସକୁ ରିଜେନେରେଟ୍ କରି ଆମକୁ ପଢାରେ ଆହୁରି ସାହାଯ୍ୟ କରିବ, ଯୋଉଥିପାଇଁ କି ପଢା ଆଉ ଗୀତ ଦିଟା ଆମେ ଆରାମରେ ବ୍ୟବହାର କରି ଆମେ ତାକୁ ସହଜରେ କରିଦେଇପାରିବା, ଏକା ଭାବରେ ଆମେ ତାକୁ ବାଲାନ୍ସ କରି ପ୍ୟାରାଲାଲି ଚାଲିପାରିବା।
1: ଆଜ୍ଞା, ଗୋଟିଏ ଝିଅ ଜୀବନରେ ଅନେକ ଗୁଡ଼ିଏ ବନ୍ଧନ ଥାଏ, ସେଭଳି ଆପଣଙ୍କ ଜୀବନରେ କେମିତି ବନ୍ଧନ ଅଛି ଏବଂ ଆପଣ ସେ ବନ୍ଧନ ଗୁଡିକ ଭାଙ୍ଗି କିଭଳି ଭାବରେ ନିଜର କଳାର ପ୍ରଦର୍ଶନ କରୁଛନ୍ତି?
0: ଏକ ଝିଅ ହିସାବରେ ମୁଁ ଏତିକି କହିବା ପାଇଁ ଚାହେଁ କି ଯୋଉ ବନ୍ଧନ ଥାଏ ସେଇଟା ଗୋଟେ ଝିଅ ଜୀବନର ସବୁଥିରୁ ମର୍ମ ଜିନିଷ, ଯୋଉଟା କି ମୋ ବାପା ପାଇଁ ଆଜି ସମ୍ଭବ ହେଇପାରିଛି କି ମୁଁ ଅନନ୍ୟ ପ୍ରୋଗ୍ରାମରେ ରାତି 10ଟାରେ ବି ଯଦି ଫେରିବି ତାହେଲେ ମୋ ବାପା ମୋ ସାଙ୍ଗରେ ଥାନ୍ତି। ବର୍ଷାରେ ଭିଜି ଭିଜି ବି ମୋ ବାପା ମତେ ବହୁତ ଥର ମ୍ୟୁଜିକ କାର୍ଯ୍ୟକ୍ରମ ମାନଙ୍କୁ ନେଇକି ଯାଇଛନ୍ତି, ଆଉ କ୍ଲାସେସ ମାନଙ୍କୁ ବି ନେଇକି ଯାଇଛନ୍ତି। ତ ସେଇଥିପାଇଁ ମୁଁ କହିବା ପାଇଁ ଚାହିଁବି ଏଇଠି କି ମୋ ବାପା ହଉଛନ୍ତି ମୋ ପାଇଁ ଗୋଟେ ଏମିତି ଆଦର୍ଶ ଯିଏକି ମତେ ଗୀତ ଆଉ ବାଦ୍ୟ ଲାଇନରେ ଆଣିବା ପାଇଁ ବହୁତ ସହଯୋଗ କରିଛନ୍ତି।
1: ଆଜ୍ଞା, ଆମେ ସମସ୍ତେ ଜାଣିଛୁ କୋଭିଡ ସମୟ ଅତ୍ୟନ୍ତ କଠିନ ସମୟ ଥିଲା, କିନ୍ତୁ ଅନେକ ଲୋକ ଏହି ସମୟକୁ ଠିକ ଭାବରେ ଉପଯୋଗ କରି ନିଜ ଜୀବନରେ କିଛି ନା କିଛି ନୂଆ ଜିନିଷ ଶିଖିଥିଲେ। ତେବେ ଆପଣ ଜଣେ କଳାକାର ଭାବେ ଏହି ସମୟଟିକୁ କିଭଳି ଭାବରେ ଉପଯୋଗ କରିଥିଲେ?
0: କରୋନା ସମୟରେ, କରୋନା ଗୋଟିଏ ଏମିତି କାଳ ଥିଲା ଯୋଉଥିରେ କି ବହୁତ ଆର୍ଟିଷ୍ଟକୁ ବହୁତ ହି ବେଶୀ ଷ୍ଟ୍ରଗଲ କରିବାକୁ ପଡିଛି, କିନ୍ତୁ ମୋର ଗୋଟେ ଲକ୍ କି ମତେ ମୋ ଅଜା ଚିତ୍ତରଞ୍ଜନ ବେହେରା ଶିଖଉଥିଲେ, ଯୋଉଥିପାଇଁ କି ଏଇ କାଳରେ ସେ ମତେ ଅନନ୍ୟ ହିସାବର ଭଜନ ଜଣାଣ ଶିଖେଇ ପାରିଥିଲେ, ଆଉ ମୋର କରୋନା ପିରିୟଡରେ କୌଣସି ସେମିତି ଅସୁବିଧା ହେଇନଥିଲା।
1: ଶେଷରେ ସାକ୍ଷାତକାରଟି ସମାପ୍ତ କରିବା ପୂର୍ବରୁ ଆପଣଙ୍କର ସୁମଧୁର କଣ୍ଠରୁ ଆଉ ଏକ ଗୀତ ଗାଇ ଶ୍ରୋତା ବନ୍ଧୁମାନଙ୍କୁ ଶୁଣାଇ ଦିଅନ୍ତୁ।

0: ସତରେ ଗୀତଟି ଅତ୍ୟନ୍ତ ସୁମଧୁର ଓ ହୃଦୟସ୍ପର୍ଶୀ ଥିଲା। ଆପଣଙ୍କ ଆଗାମୀ ଯୁବ ସମାଜ ଯେଉଁମାନେ ଗୀତ ଶିଖିବାକୁ ଇଚ୍ଛୁକ ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
1: ମୁଁ ଏହା ବାର୍ତ୍ତା ଦେବାକୁ ଚାହେଁ କି ବହୁତଟି ପ୍ୟାରେଣ୍ଟସ୍ ଏହା ଭାବନ୍ତି କି ପଢା ସହିତ ଗୀତବାଦ୍ୟକୁ ବ୍ୟବହୃତ କରିବା ବହୁତ କଠିନ, କିନ୍ତୁ ମୁଁ କହିବାକୁ ଚାହିଁବି କି ଯଦି ଆମେ ଚେଷ୍ଟା କରିବା ତାହେଲେ ଏହା ବିଲକୁଲ ବି ଡିଫିକଲ୍ଟ ନୁହଁ। ସେଇଥିପାଇଁ ଯୋଉ ଯୁବପିଢ଼ି ଆସୁଛନ୍ତି ସେମାନେ ଭଜନ ଜଣାଣ ଉପରେ କେମିତି ହିସାବରେ ଚେଷ୍ଟା କରିକି ଲଗାଣ ସହିତ ଆସିପାରିବେ ଆଉ ସେମାନେ ପଢା ସହିତ ବି ୟାକୁ ଭଲ ଭାବରେ କରିପାରିବେ, ସେଇଥିପାଇଁ ମୁଁ ସେମାନଙ୍କୁ ଚାହୁଁଛି କି ସେମାନେ ଏଇ ବିଷୟରେ କିଛି ଇନିସିଏଟିଭ୍ ନିଅନ୍ତୁ।
0: ଆଜ୍ଞା, ଆପଣଙ୍କର ଯାତ୍ରା ଓ ଅନ୍ତର୍ଦୃଷ୍ଟି ଆମ ସହିତ ବାଣ୍ଟିଥିବାରୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ ଆପଣ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚନ୍ତୁ। ଆପଣଙ୍କର ସୁଭବିଷ୍ୟତ ଶୁଭକାମନା ଦେଇ ବିଦାୟ ନେଉଛୁ। ନମସ୍କାର।
1: ନମସ୍କାର।
2: ଶ୍ରୋତାବନ୍ଧୁ, ସାକ୍ଷାତକାରଟି ତ ଶୁଣିଥିବେ, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ଆସନ୍ତୁ ବର୍ତ୍ତମାନ ଅନ୍ୟ ଏକ ଗୀତ ଶୁଣିବା, କଥାଚିତ୍ର ଅବ୍ ତୁମାରେ ହୱାଲେ ବତନ ସାଥି ଓ କଣ୍ଠଶିଳ୍ପୀ ଉଦିତ ନାରାୟଣ ଓ ଅଲକା ୟଗ୍ନିକ। ସଙ୍ଗୀତ ଅନୁ ମଲ୍ଲିକ, ଗୀତ ରଚନା କରିଛନ୍ତି ସମୀର।

ଶ୍ରୋତାବନ୍ଧୁ, ସମୟ ତ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମଟିକୁ ଏହିଠାରେ ସମାପ୍ତ କରୁଛି। ଉପସ୍ଥାପନରେ ମୁଁ ଥିଲି ଆପଣଙ୍କର ଯୁବ ସାଥୀ ବିଷ୍ଣୁପ୍ରିୟା ବାରିକ। ନମସ୍କାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କେତେକ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା 6:30 ଯୁବଶକ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୁସଂସାର, ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ ଏବଂ ସାବିତ୍ରୀ ଦାସ। ରାତି 8:15 ହିନ୍ଦୀ ଭକ୍ତି ସଙ୍ଗୀତ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଗିଟାର ବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ରାତି 9:15 ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ପବ୍ଲିସ୍ ଫିକ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02 ଶୁଣିବେ ନାଟକ କାଳସର୍ପ ବୃତ୍ତାନ୍ତ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ରାତି 10:30 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ସ୍ୱାସ୍ଥ୍ୟ ସୂଚନା। 7:35 ସମ୍ବଳବାଣୀ, ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ। ଆସନ୍ତାକାଲି 7:55 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର। 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପଞ୍ଚାନନ ନନ୍ଦ ଏବଂ ମୋହନ ସିଟ୍। 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ରାଜା ରଥ। 11:05 କାର୍ଯ୍ୟକ୍ରମ ବଜାରେ ବାଜାବାଲା, ଏଥିରେ ଶୁଣିବେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ବିରଞ୍ଚି ନାରାୟଣ ନାୟକ, ସୁନିତା ବେହେରା, ଅନନ୍ତ କୁମାର ସାହୁ ଏବଂ ଦୟାନିଧି କୁମ୍ଭାର। 11:30 କାର୍ଯ୍ୟକ୍ରମ ଖୋଲା ଝରକା ଏବଂ 12:00 ବାତାୟନ, ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ ଏବଂ ବିଲମ କୁମ୍ଭାର। 1:20 ଘର ସଂସାର, ଏଥିରେ ରହିଛି ହେଲୁ ସଖି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ବିଷୟବସ୍ତୁ ଅଂଶୁଘାତରୁ ସୁରକ୍ଷା। ଆସନ୍ତାକାଲି 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ବାଜାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା। 4:02 ଶୁଣିବେ ନାଟକ ସିଦ୍ଧାର୍ଥ, ରଚନା ଗୀତାଞ୍ଜଳି ପଣ୍ଡା, ପ୍ରଯୋଜନା ପଞ୍ଚାନନ ମିଶ୍ର। ଏହି ଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆ ଲୋକ ସଙ୍ଗୀତ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର। ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରଥମ ଗୀତ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ।

ମଳୟ ମିଶ୍ରଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶୁଣୁଛନ୍ତି କେତୋଟି ଓଡ଼ିଆ ଲଘୁସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ପ୍ରୀତି ନନ୍ଦା।

0: ଏତେବେଳେ ଶୁଣୁଥିଲେ କେତୋଟି ଓଡ଼ିଆ ଲୋକ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଓ ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା,

0: ଗ୍ରୋସରୀ ନୋଟ୍ ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ୍ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କ'ଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କ'ଣ?
7: ଆର୍‌ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
0: ରହିଯା ବୁଦ୍ଧୁ।
2: କ'ଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ,
0: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।
8: କହି କହି ଥକି ଗଲେଣି, କ'ଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
9: କରେକ୍ଟ।
8: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
7: ଆର୍‌ବିଆଇ କହେ,
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍‌ବିଆଇ ଓମ୍ବୁଡ୍ସମ୍ୟାନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ

0: ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ର ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏ ନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜିର ବି ନାହିଁ। ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ। ଅଛି, ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oorissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

0: ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏ କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1-5 ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ମଧ୍ୟରେ ତାପମାତ୍ରା ଆହୁରି 2-3 ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102 କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ଅସଲି ନୋଟରେ କାହିଁକି ଖେଳୁଛୁ?
2: ବ୍ରୋ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ। ଆର୍ବିଆଇ କହେ, ସ୍ମାର୍ଟ ବନ କୁଲ ରୁହ।
3: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମେ ମାସ 18 ତାରିଖକୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତା ସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2,00,000 ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, PM ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।

ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ସବୁ ରାଜ୍ୟବାସୀଙ୍କର ପାଶେ ପହଞ୍ଚାବାର୍କେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବା ବୁଧବାର ଦିନ ବାହାରିବା, ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଓଡ଼ିଶାନ ସୁରକ୍ଷିତ ନିବେଶ ପରିବେଶ ତିଆରି କରିବାର ଲକ୍ଷ୍ୟଟି ଭୁବନେଶ୍ୱର ନ ଖୋଲିବା ସେବିର ଶାଖା କାର୍ଯ୍ୟାଳୟ। ଆଉର୍ ରାଇଜେ ହେଉଛି ଜବର ଖରା, ଭିନ୍ ଭିନ୍ ଜାଗାର ତାପମାତ୍ରା ପାର କଲା 40 ଡିଗ୍ରୀ ସେଲସିୟସ। ଏଥର ପୁରା ଖବର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍। ରାଜ୍ୟ ବିଜେପି କାର୍ଯ୍ୟାଳୟନ ଶ୍ରୀ ନବୀନଙ୍କର ଅଧ୍ୟକ୍ଷତାତି କୋର୍ କମିଟି ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସାଙ୍ଗେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଆଉ ଓଡ଼ିଶାର ଆର୍ଥିକ ବିକାଶ ବାବଦେ ଆଲୋଚନା କରିଛନ୍। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇକରି ଶ୍ରୀ ନବୀନ କହିଛନ୍, କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନ ରାଜ୍ୟର ଫି ଘରେ ପହଞ୍ଚିବାର ଦରକାର। ସୁଭଦ୍ରା ଆୟୁଷ୍ମାନ ଆଉ ସମବାୟ କଲ୍ୟାଣ ଯୋଜନାମାନଙ୍କନୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାବାର ଜରୁରୀ ବୋଲି ଶ୍ରୀ ନବୀନ ଜୋର ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ଉତ୍ତରୁ ସାମାଜିକ ଗଣମାଧ୍ୟମ ପୋଷ୍ଟଥି କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନଥି ଦୁହି ରାଜ୍ୟ ଆଉ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଆଉ ଅର୍ଥନୈତିକ ଅଭିବୃଦ୍ଧିକେ ଗୋଟିଏ ନୂଆ ଦିଗ ଦେଉଛନ୍। ରାଜ୍ୟର ଫି ନାଗରିକଙ୍କର କଲ୍ୟାଣ ଆଉ ଓଡ଼ିଶାର ଗୌରବକେ ସାରା ପୃଥିବୀନ ପହଞ୍ଚାବାର ଲାଗି ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍। ତାର ଉତ୍ତରୁ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର ସହିତ ପୁରୀ ଯାଇକରି ଶ୍ରୀମନ୍ଦିରନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଛନ୍। ପୁରୀନୁ ଫେରିବାର ଉତ୍ତରୁ ଅଲଗା କେତେଟା କାର୍ଯ୍ୟକ୍ରମଥି ଯୋଗ ଦେଇକରି ଆଜ ବେଲବୁଡ଼େ ଶ୍ରୀ ନବୀନ ଦିଲ୍ଲୀ ଫେରିଯିବେ। ଆଜିର ବୈଠକଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ଆଉ ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ କେଭି ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କର ଅଧ୍ୟକ୍ଷତାତି ହୋଇଥିବାର ବିଜେପି କୋର୍ କମିଟି ବୈଠକଟି ସଂଗଠନ ଆଉ ସରକାର ଭିତରେ ତାଲମେଲ ବଢ଼ାବାର ଆଉ ନିର୍ବାଚିତ ଲୋକ ପ୍ରତିନିଧି ଆଉ କର୍ମକର୍ତ୍ତାମାନଙ୍କର ଭିତରେ ସହଯୋଗ ରକ୍ଷାକେ ନେଇକରି ଭିନ୍ ଭିନ୍ ପ୍ରସଙ୍ଗ ଭିତରେ ଆଲୋଚନା ହୋଇଛି। ବୈଠକ ଉତ୍ତରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଇଜେ ସଂଗଠନକେ ମଜବୁତ କରିବାର ସହିତ ସରକାରଙ୍କୁ ଲୋକାଭିମୁଖୀ କରିବାର ଉପରେ ଜୋର ଦେଇଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ଏଇ ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବା ବୁଧବାର ଦିନ ବାହାରିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଲ ଗୋଟେ ଦିନ ବାହାରିବା। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ଥି ପରୀକ୍ଷା ଫଲ ଦେଖିପାରିବେ। ଏବର୍ଷର ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ବିଷୟଟି ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଲ ବାହାରବାର ବାବଦେ ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କର ପ୍ରତିକ୍ରିୟାଥି କହିଛନ୍,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା

0: କରିବୁ ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ କମର୍ସ ହଉ ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 401623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
1: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ୍ ଲାଗି ଧାରିଜ ସମୟ ଆଜି ଶେଷ ହେଉଥିଲା, ହେଲେ ଇ ସମୟ ଆଇବା 25 ତାରିଖ ତକ୍ ବଢ଼ାଯାଇଛି। ବୋର୍ଡ ତରଫୁ ସୂଚନା ଦିଆଯାଇଛି। ଦେଶରେ ଦେଖାଦେଇଥିବା ତେଲ ସଙ୍କଟକେ ନଜରଥି ରଖିକରି ଓଡ଼ିଶା ହାଇକୋର୍ଟ ଆଭାସୀ ଜରିଏ ଚାଲ୍ବା। ଆଇବା କାଲି ଆଉ 21 ତାରିଖ ହାଇକୋର୍ଟ ଆଭାସୀ ଜରିଏ ଚାଲ୍ବା। ଇତାର ସହିତ ଖରା ଛୁଟି ସମୟଥି ଭିଲ୍ କୋର୍ଟ ଆଭାସୀ ଜରିଏ କାମ କର୍ବା। ଆଉ ଇ ସମୟଥି ଖାଲି 50% କର୍ମଚାରୀ କୋର୍ଟ ନ ଉପସ୍ଥିତ ରହିବେ ବୋଲି ଓଡ଼ିଶା ହାଇକୋର୍ଟଙ୍କ ତରଫୁ ନୋଟିସ୍ ଜାରି କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଆଉ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରନ ଖୁଲ୍ବା। ଇ ବାବଦେ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନଥି ଇ କେନ୍ଦ୍ର କାମ କର୍ବା। ଆଉ ନିବେଶକମାନଙ୍କର ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସାହାଜ ଆଉ ସ୍ଥାନୀୟ କ୍ଷେତ୍ରଥି ସମନ୍ୱୟକେ ଜୋର୍ ଦେବା। ନୂଆ ଶାଖା ଓଡ଼ିଶାର ନିବେଶକମାନଙ୍କର ସହିତ ଅଂଶୀଦାରମାନଙ୍କର ଐତକା ଯୋଗଦାନ ସହିତ ଆର୍ଥିକ ବଜାରଥି ଓଡ଼ିଶାର ଯୋଗଦାନକେ ନିୟନ୍ତ୍ରିତ କର୍ବା ବୋଲି ଜଣାପଡ଼ିଛି। ସେବିର ଏହି ନୂଆ ପଦକ୍ଷେପ ଲାଗି ରାଜ୍ୟ ସୁରକ୍ଷିତ ନିବେଶ ପରିବେଶ ତିଆର ହେବାର ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବଢ଼୍ବା ବୋଲି ଶ୍ରୀ ପାଣ୍ଡେ କହିଛନ୍। ଆଇବାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ଫିର ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେବାର ଲାଗି ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତଥି ଆସୁଛନ୍। ରାଜ୍ୟ ତୈଳ ଯୋଗାଣ ସ୍ଥିତିକେ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ତେଲ କମ୍ପାନୀ ଅଧିକାରୀ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ସ୍ୱାଭାବିକ ତେଲ ଯୋଗାଣ ବାବଦେ ଆଲୋଚନା କରିଛନ୍। ରାଜ୍ୟ ଇହାଦେ ତେଲ ସଙ୍କଟ ନାଇଁନ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍।
2: LPG, पेट्रोल, डीजल, अन्य अन्य कमोडिटीज वर्तमान शॉर्टेज नहीं। मु आपण मानंक जरिया रे सबु लोकंकु एटा कहिबा को चाहे जे अननेसेसरीली भीड़ करिबा नहीं, होर्डिंग करिबा नहीं। अवेलेबिलिटी अछि, पाइपलाइन भी अछि, ताहले वर्तमान किछि प्रॉब्लम नहीं। और से माने बिल्कुल नॉर्मल रे जदि जिबे तो सबु जगह रे तांकु मिलिबो।
1: भारतीय तैल निगम लिमिटेड IOCL रो CGM କମଲ ସିଲ୍ କହିଛନ୍, ପେଟ୍ରୋଲ, ଡିଜେଲ ଆଉ LPG ରାଇଜେ ଭରପୁର ମାତ୍ରାଥି ରହିଛି, ନିୟମିତ ଯୋଗାଣ ଜାରି ରହିଛି। ଆଉ ଗୁଜବକେ ବିଶ୍ୱାସ ନାଇଁ କର୍ବା ଲାଗି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍। ସଂଗ୍ରହାଳୟ ହେଉଛି ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ, ଲୋକଙ୍କର ଭିତରେ ସହଯୋଗ ଆଉ ଶାନ୍ତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏ ବାବଦେ ଲୋକମାନଙ୍କୁ ସଚେତନ କରବାର୍ ଲାଗି ଆଜ୍ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ କାଉନ୍ସିଲ୍ ଅଫ୍ ମ୍ୟୁଜିୟମ 1977 ଫି ବଛର May 18 ଦିନ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛି। ଏ ବଛରର ବାର୍ତ୍ତା ହେଉଛି, ଗୋଟିଏ ବିଭାଜିତ ପୃଥିକେ ଏକ କର୍ସି ସଂଗ୍ରହାଳୟ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବାର ଜନଶୁଣାଣୀ ଶିବିରଠି 40 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଜନଶୁଣାଣୀ ଶିବିରଟି 67 ଅଭିଯୋଗ ଆସିଥିବା ବେଳେ 14 ତୁର୍ତ୍ତି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଶିବିରଟି 57 ଅଭିଯୋଗର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିରଟି 62 ଅଭିଯୋଗ ଆସିଥିଲା। ସେଥିଭିତରୁ 18 ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ହୋଇଥିବାର ଶିବିରଟି 67 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ଦେଇ ସମ୍ବଲପୁର ସିଭିଲ୍ କୋର୍ଟ ବିକଳ୍ପ ସମାଧାନ କେନ୍ଦ୍ରର ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଥି ସହରର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସଭାଥି ସମାଧାନ ସମାରୋହ ଶୀର୍ଷକ ଗୋଟିଏ ଖାସ୍ ଲୋକ ଅଦାଲତ ବାବଦେ ଉପସ୍ଥିତ ଲୋକଙ୍କୁ ଜଣାଇ ଦିଆଯାଇଛି। ଶିବିରଟି ପାରାଲିଗାଲ ସ୍ୱେଚ୍ଛାସେବୀ ଆଉ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଇଜେ ହେଉଥିବା ଜବରଖରା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖାସ କରି ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ପାର କରିଛି। ଆଜି ଦ୍ୱିପହର ତକ ରାଜ୍ୟର ସବୁନୁ ଜହ ତାପମାତ୍ରା ବୌଦ୍ଧ ଜିଲ୍ଲାର 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁର ବଲାଙ୍ଗୀର ଝାରସୁଗୁଡ଼ା ଟିଟିଲାଗଡ଼ ଆଉ ତାଲଚେରର କେତେଟା ଜାଗାର ଜବର ଖରା ହେଉଛି। ସିଆଡ଼େ ଭୁବନେଶ୍ୱର ସହିତ ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଜବର ଗୁଲଗୁଲି ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବା କିଛି ଦିନ ଭିତରେ ରାଜ୍ୟର ତାପମାତ୍ରା 44 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି। ରାଜ୍ୟର କେତେଟା ଜିଲ୍ଲାର କାଲବୈଶାଖୀ ସହିତ ଚଡ଼କ ମାରବାର ଭିଲ ସମ୍ଭାବନା ରହିଛି। ଶେଷ ମୁଖିଆ ଖବର ଫେର ଘାଏ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ସବୁ ରାଜ୍ୟବାସୀଙ୍କ ପାଶେ ପହଞ୍ଚାବାରକେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଇବା ବୁଧବାର ଦିନ ବାହାରିବା ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ରାଇଜେ ହେଉଛି ଜବରଖରା ଭିନ୍ ଭିନ୍ ଜାଗାର ତାପମାତ୍ରା ପାର କଲା 40 ଡିଗ୍ରୀ ସେଲସିୟସ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି।

0: ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣାପତ୍ର ବିଶେଷ କରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहाँ की जनता को हार्दिक शुभकामनाएं देता हूँ।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ ଫନ୍ ଭନ୍ ଗ୍ୟାଙ୍ଗଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି

0: ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟ୍ରେଡ୍ରସ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ WHO ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ୍ୱ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

0: ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
1: ସୋନପୁରର ମ୍ୟୁନିସିପାଲିଟି, ବିନ୍କା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯେଉଁ ନୂଆ ଏନ୍ଏସ୍ସି ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନ୍ର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍, ସୋଲାରି ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
0: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।
2: ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କର ବ୍ୟବସ୍ଥା ଭିତରେ ସେମାନେ ଯେଉଁ ଉତ୍ପାଦନ କରୁଛନ୍ତି ସମ୍ବଲପୁରୀ ପାଟ, ସମ୍ବଲପୁରୀର ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରୁଛନ୍ତି, ଏ ଉତ୍ପାଦନକୁ ଆମେ ଆହୁରି ସୁଗମ କରିବାର ଏକ ବ୍ୟବସ୍ଥା ହେଇପାରିବ। ଠିକାର ବି ଯେଉଁ ବ୍ରାଣ୍ଡ ଅଛି ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆମେ ଉରୁମାସକୁ ନେଇ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ଏହି ସାଧନ କେନ୍ଦ୍ର ଆମର ଏସ୍ଆଇଆର୍ଡି ତରଫରୁ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନେ ଟ୍ରେନିଂ ବ୍ୟବସ୍ଥା କରିବେ।
0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
3: ମହାପାତ୍ର ବହୁତ ବଡ଼ ଲେଖକ ଥିଲେ ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ କରିବା ସୋନପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା, ଏ ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ ସେମାନେ ମହାତ୍ମା ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତିରେ ସହ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତରେ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
4: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ ଖୋଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଶ୍ରୋତା ଭାଇ ଭଉଣୀମାନଙ୍କୁ ପହେଲା ମୋର ଜୁହାର। ଆଜିର ଡାଲ ନମ୍ବର କୃଷନ ସାର କାର୍ଯ୍ୟକ୍ରମର ଉପସ୍ଥାପନା ତିନି ମୁଇଁ ଅଛେ ଚିନ୍ତାମଣି ସାହୁ। ଶ୍ରୋତା ଭାଇ ଭଉଣୀମାନେ ତ ସବେ ହେତୁ କରିଛନ୍, ତଥାପି ବି ଆମର୍ ସାଙ୍ଗେ ଯେନ୍ ଯୋଗାଯୋଗ କରବାର ଫୋନ୍ ନମ୍ବରଟା ଆର୍ଥରେ କହି ନେଉଛେ। ଆମର୍ ଡାଲ ନମ୍ବର କୃଷନ ସାର କାର୍ଯ୍ୟକ୍ରମକେ ଫୋନ୍ କରବାର୍ ଲାଗି ବୋଲିକିରି ଫୋନ୍ ନମ୍ବରଟା ହେଲା 0663241231 ଆରୁ 0663241140। ପହଲା ଶ୍ରୋତାମାନଙ୍କର ଶୁଭକାମନା ଚାହିଁକରି ମୂଲ କରୁଛେ। ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର ଔର ଆଜ୍ଞା, କେନ୍ଦା କେନ୍ଦା ଅଛନ୍? ଭଲ ଅଛନ୍? ଧନ୍ୟବାଦ ଆଜ୍ଞା। ନିଶ୍ଚିତ ଭାବରେ ଫେର୍ ଆଗ୍କେ ଆମର ଖରିଫ୍ ଚାଷ ଲାଗି ବୋଲିକି ସଜ ବାଜ ହଉନ୍, କାଁ ଦେଲେ ବୋଲି ତ ପାନ୍ ଫେର୍ ବର୍ଷା ମାସ ଆଜି ବଦଲାନ କିନେ ବେଲେ। ହଉ ଆଜ୍ଞା ଜୁହାର। ହ୍ୟାଲୋ ଜୁହାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା ଅର୍ କେନ୍ତା କେନ୍ତା ଅଛନ୍? ଭଲ ଅଛନ୍? ଆଜ୍ଞା ଆଜ୍ଞା, କେନ୍ତା ଆମ ମା ଲେତିଲୁ ତା ଥିବୁ ଯେ କିନି? ଆଜ୍ଞା ବେଲେ କେନ୍ଦୁ ପତର ତୁଲା ତୁଲି ତ ଆପଣଙ୍କର ଆଡ଼େ ବି ଚାଲିଥିବା? ଆଜ୍ଞା ଆଜ୍ଞା ଆଜ୍ଞା, ହଁ ଏଇଟା ଗୋଟେ ଚାଷୀ ଭାଇ ଭାଇ ମାନଙ୍କର ଦୁଇ ପଇସା ଟିକେ କମାନି ଟାଇମ୍ ଆ କିନି। ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଧନ୍ୟବାଦ। ଆପଣମାନେ ଏନ୍ତା ଆମର ସାଙ୍ଗେ ଯୋଗାଯୋଗରେ ଥୋନ୍। ହଉ ଜୁହାର ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ,
0: ହଁ ଆଜ୍ଞା ଆପଣ ନମସ୍କାର ଆଜ୍ଞା। ଜୁହାର ଆଉ କାଣା ଆପଣଙ୍କର ପରିଚୟ ଟିକେ ଦଉନ୍।
2: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଲ୍ଲି ବାବା ବିଏପୁର ଜିଲ୍ଲା ବର୍ଗରୁ। ଆଜ୍ଞା
0: ହଁ, ଦେହ ପା କେନ୍ତା କେନ୍ତା ଅଛି?
2: ନାଇଁ
0: ଭଲ, ଭଗବାନ ନିଶ୍ଚିତ ଭାବରେ ସମକୁ ଭଲ କରିକି ରଖିଥ। ଆଉ ଏ ଧୁକା ଗୋଟି ଆମର ଯେନ ଅଗର୍ତିଆ ପ୍ୟାନ୍ କେନ୍ ହଉଛେ, ଖରାପ କରି ବର୍ଷିଲା କି ନି? ହଁ
2: ଆଉ ପ୍ୟାନ୍ ବି ବସିଲା ଯେ, ପ୍ୟାନ୍ ବସିବା ଦ୍ୱାରା ଆମେ ଟ୍ରାକ୍ଟର୍ରେ ନଙ୍ଗଲ ଲଗେଇକିରି ଆଜ୍ଞା ଏଟା
0: ଖରା ମାସେ ଯଦି କାଶ ଦୁଇ କାଶ ତମେ ଜୁତି ନେଇଥିଲେ କାଣା ହେସି? ମ୍ୟାଟ୍ଟା ତ ଉଷା ହେବା, ତାର୍ ପରେ କାଣା ହେସି ଯେନ୍ ପୋକ ମନକର ଯେନ୍ ଅଣ୍ଡା ନେଇଥିବା କେଁ କି ଯେନ୍ ତାର ଇରା ବେନେ ଥିବା ସବୁ ନୁକସାନୀ ହେଇଯିବା, ଯେନ୍ଟା ଆମର ତାମେ ନୁକସାନୀ କରୁଛନ୍ ଯେନ୍ ପୋକ ମାନେ। ତାପରେ ମ୍ୟାଟ୍ ଉଷା ହେଲେ କାଣା ହେବା, ଆମର ଠିକ୍ ହିସାବରେ ତାମାନେ ପବନ ବି ଭିତରକେ ଚଳାଚଳ କରିପାରବା, ମ୍ୟାଟ୍ର ଗଠନଟା ଠିକ୍ ରହେ ସେଥିଲାଗି ବୋଲିକି ଖରା ମାସେ ହଁ ହଁ ଯେ ଲେତିରୁ ତା କେନ୍ତା ଥିବୁ ଯେ କିନି
2: ଖଲି
0: ଦୁନା ଲାଗି ବଛର କଲ ନାଇଁ ବୋଲି କିନି ନେଇକେ ପତର ପାମି ହାନି ଏବଂ ଇ ସମୟକେ ତୁଲା ତୁଲି କରିକି ରଖମା ବେଲେ କେନ ନେସେ। ନିଶ୍ଚିତ ଭାବରେ ଆଜ୍ଞା ଆପଣ ମାନଙ୍କର ଏନ୍ତା ମତାମତ ରହିଥାଉ, ଧନ୍ୟବାଦ ଆଜ୍ଞା,
2: ଧନ୍ୟବାଦ ଆଜ୍ଞା,
0: ଜୁହାର। ହ୍ୟାଲୋ,
3: ହଁ
0: ଆଜ୍ଞା, ଆମର ଡେଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ।
3: ଝାରସୁଗୁଡ଼ା ଜିଲ୍ଲା ଆଜ୍ଞା କୋଲାବରା ବ୍ଲକ ଗୁଡ଼ି ଗାଁର ଜନ୍ମାଜିଆ
0: କଲେ। ଆଜ୍ଞା ଆଜ୍ଞା, ଆଉର କେନ୍ତା କେନ୍ତା ଅଛନ୍ କହୁନ?
3: ଭଲ ତ ଅଛେ
0: ଆଜ୍ଞା। ଭଲ ଆଜ୍ଞା, କାଣା କାଣା କରୁଛନ୍ ଇହା ଜିନି?
3: ଗୋଟେ
0: କଥା ଆଜ୍ଞା, ଘରର ବାରି ଆଣେ ଆମର ଯେନ୍ ପାକଶାଳା ବଗିଚା ନି ବୋଲୁଛେ କେ? ଆଜ୍ଞା ଆଜ୍ଞା ଆଜ୍ଞା, ସେଦିନ କାଣା ହେସି କି ଯେତେବେଲେ ବି ମନଟା ବି ଭଲ ଲାଗ୍ବା, ତାପରେ ନିଜର ଗୋଡ଼ ହାତ ବି ତମେ ଚଲ୍ବା, ଏ କି ନେ ସେ ଗୁଟେ ବ୍ୟାୟାମଟେ ବି ହେବା ନେଇ। ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା ଆପଣମାନଙ୍କର ଆଜ୍ଞା ଆଜ୍ଞା, ଧନ୍ୟବାଦ ଆଜ୍ଞା ଆପଣମାନଙ୍କର ମତାମତ ଲାଗି। ଏନ୍ତା
3: ଆପଣମାନେ
0: ଆଜ୍ଞା ଆଜ୍ଞା, ଏନ୍ତା ତହକ୍ଟେ ତମେ ଦଉଥୁନ୍ ଯେନ୍ଥିଲେ ବୋଲିକିରି ଆକାଶବାଣୀର ସବୁ କାର୍ଯ୍ୟକ୍ରମ ଆର୍ ବି ତମେ ତହକି କରି ତମେ ଭଲ ଲାଗ୍ବା, ଆର୍ ଭଲ ପ୍ରୋଗ୍ରାମ ମାନେ ବି ଦେଇପାର୍ବା, ସେ ଆପଣମାନଙ୍କର ସେ ତହକ୍ଟା ତମେ ଆମକୁ ତମେ ବହୁତ ସାହାଯ୍ୟ କର୍ବା କି ନେଇ। ଆଜ୍ଞା, ଗୀତ ପଦେ ଶୁଣୁ ଆଜ୍ଞା, ଇ ଗୀତ୍କେ ଗାଇଛନ୍ ପାର୍ବତୀ ଜେନା ଆରୁ ଲେଖିଛନ୍ ଗୋକୁଲ ଚନ୍ଦ୍ର ଜେନା।

0: Hello. Hello. ନମସ୍କାର ଆଉ ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦଉନ୍ ଆଜ୍ଞା। କେନ୍ତା କେନ୍ତା ଅଛନ୍? ହଁ ଆଜ୍ଞା, ନିଶ୍ଚିତ ଭାବରେ ଭଗବାନଙ୍କର ଦୟାନୁ ସମସ୍ତେ ଭଲ ଅଛୁ। ଆଉ କାଣା କାଣା କାମ ଧନ୍ଦା ଚାଲିଛେ? ଆଜ୍ଞା, ଧାନ ଧୁନା ନି ଦେବାର ତେଲ? ଆଜ୍ଞା, କେତେ ଦିନ ଦେବେ? ହାରଭେଷ୍ଟର ଲଗାବେ କି କାଣା ହାତେ ଦେବେ? ନି ହୁଏ ଯେ ପ୍ୟାକ୍ ପାକେ ଫେର୍ ଦେଖୁଛନ୍ କି ନାଇଁ, କେନ୍ତା ବିଗଡ଼ୁଛେ ଆମର କାଣା କି କେତେବେଲେ ଯେନ୍ ଧୋକା କରେ ଫୁଲେ ହଉଛେ ଅକର୍ତ୍ତି ଆନି ବୋଇଲେ କେଁ ଧାନ ଧୁନା ନି ପଡ଼ି ତ? ଯାହା ବି ହଉ ଆଜ୍ଞା, ହଁ ବନେଇ କରି କେନ୍ତା କେ ଦେଖୁନ୍ କାଣା କି ସଙ୍କଲି କରି ଔଷଧ ଧାନ ହାତେ ଯଦି କାଟିଲେ କାଣା ହେସି, ସେ ପେଟାଟା ସେନୁ ଶୁଖି ଯାଏସି, ଶୁଖାବାର୍ କେ ନି ପଡ଼େ, ଅସୁବିଧା ନି ହୁଏ ନେ ସେ? ଆଜ୍ଞା ଆଜ୍ଞା, କେଁ ଦେଲି ଏତେ ମେହନତ କର୍ମା ଆରୁ ସେ ନି ବୋଇଲେ କେଁ, ଯଦି ସେ ସମୟକେ ଯଦି ପାନ୍ ପୁନା ଭିଜି ଗଲା କି ନୁକସାନ ହେଇଗଲା ବେଲେ କାଣା ହେସି ଯେନ୍ ଜଣ କେଁ ଖାଇଲା ଭାତ ସେ ଧୁଇଲ୍ ଜିଲ୍ଲା ମେତାଟା କି ନି କିନେ ବେଲେ? ଆଜ୍ଞା ଆଜ୍ଞା ଆଜ୍ଞା, ହଉ ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା ଆପଣମାନଙ୍କର ମତାମତ ଏନ୍ତା ରହିଥାଉ, ଧନ୍ୟବାଦ ଆଜ୍ଞା। ହ୍ୟାଲୋ,
1: ଆକାଶବାଣୀ କୃଷି ସଂସାର, ଜୟ ମା ସମଲେଇ, ଜୟ ସୀତାରାମ, ଜୟ ଜଗନ୍ନାଥ।
0: ହଁ ଜୟ ମା ସମଲେଇ, ଜୟ
1: ଜଗନ୍ନାଥ, ଜୟ ମା ସମଲେଇ।
0: ହଁ
1: ଆଜ୍ଞା, ଟିକେ ଦୁଃଖର କଥା ଟି ଅଛ ଯେ ଗୋଟେ ବହୁତ ରେଡିଓ ଶ୍ରୋତା ଥିଲେ, ଇନ୍ଦ୍ର ଦେବତା ଥିଲେ ଗୋଟେ, ଇନ୍ଦ୍ର ବୁଦଲା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: କାଲ ମୋର ବାବା
0: ଆଜ୍ଞା
1: ଉପରେ ପଲେଇ ଗଲେ, ତାଙ୍କର ଲାଗି ବହୁତ ଦୁଃଖର କଥା।
0: ନିଶ୍ଚିତ ଭାବରେ ଆଜ୍ଞା,
1: ବହୁତ ଚାଷୀ ବଢିଆ କଲମି ଧରୁଥିଲେ ଆମ ଗଛ ମାନେ ଏନ୍ତା।
0: ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା, ସେ ଶୁଣନ୍ ତ ହେନ୍ତା ତ ଆଜ୍ଞା
1: କଲମି କୁର୍ମା ଧରୁଥିଲେ।
0: ଆଜ୍ଞା ଆଜ୍ଞା,
1: ତ କାଲି ସ୍ୱର୍ଗ ଉପରେ ପଲେଇ ଗଲେ, କାଲି ତ ରହିବାର ଥିଲା, କାଲି ଫୋନ ନି ଲାଗ୍ଲା।
0: ଆଜ୍ଞା,
1: ଦୁଃଖର ମୋର ବାବା ନିଜର, ମୋର ବାପାର, ତାର ବଡ଼ ଆଘର।
0: ଆଜ୍ଞା ନିଶ୍ଚିତ ଭାବରେ ଆଜ୍ଞା, ଶୁଣନ୍ ତ ଭଲ ଆଜ୍ଞା, ନିଶ୍ଚିତ ଭାବରେ ଦେଖୁନ୍ ତ ଆମେ ସଂସାରକେ ଆଇଛୁ, କେତେବେଳେ ଏଇଟା ଜିମା ଭଗବାନଙ୍କର ଇଚ୍ଛା ଲୀଳା, ତାଙ୍କର ଆତ୍ମା ଶାନ୍ତି।
1: ଆଜ୍ଞା ଶୀତଳ ଷଷ୍ଠୀ କାଲି ଆଜ୍ଞା,
0: ଆଜ୍ଞା
1: 19 ତାରିଖ
0: କାଲି ଶୀତଳ ଷଷ୍ଠୀ ଆଜ୍ଞା, ନାଇଁ ନାଇଁ ନାଇଁ ଦେଖୁନ୍ ନ ହେନଥିବା କ୍ୟାଲେଣ୍ଡରରେ, ଆପଣ ଟିକେ ଦେଖିବେ
1: କ୍ୟାଲେଣ୍ଡରରେ 19 ତାରିଖ ଲେଖିଛି।
0: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞାକୁ ଆମେ ଜଣେଇ ଦେବୁ ଆପଣଙ୍କର ଏଇଟା କାଣିକି ବାର୍ତ୍ତାଟା
1: ନମ୍ବର ଦେଇଦେବେ ମୋତେ ଫୋନ କରିବେ ଟିକେ। ହରେଶ ପରୁଆ ତ ଆସିଥିଲେ, ବର୍ତ୍ତମାନ ସ୍ୱର୍ଣ୍ଣ ପରୁଆ କରବି ଆଉ ଆଜ୍ଞା, ଚାଷ ବାସ ତ ସର୍ଗି ଫୁଲ ତ ପଡ଼ିଛେ, ଉଡ଼ୁଆ ଉଡ଼ି ଚଲି ସେଟା, ଆଉ କହିଲି କାଞ୍ଜି ଏଟା ବୋବା ଗୋଟେ ମୋର ଖରାପ ହେଇଯାଇଛନ୍ ବୋଲେ ତାଙ୍କର।
0: ନିଶ୍ଚିତ ଭାବରେ ଆଜ୍ଞା, ଆପଣ ଆପଣଙ୍କର ମତାମତ।

0: ଆଜ୍ଞାକୁ ଆମେ ଜଣେ
1: ତମର ହବାର ଲାଗି ବହୁତ ରେଡିଓ ଶ୍ରୋତା ଥିଲେ, ବହୁତ ବଡ଼ ରେଡିଓ ଶ୍ରୋତା। ତାଙ୍କର ଲାଗି ଆମ ସମ୍ବଲପୁର ତରଫ ନୁ ରେଡିଓ ଷ୍ଟେସନ ନୁ ଆକାଶବାଣୀ ଆଣୁ,
0: ଆଜ୍ଞା ଆଜ୍ଞା
1: ତାକୁ ବହୁତ ବହୁତ ଇଏ ଗରମ ସ୍ୱର୍ଗ ଉପରେ ପଲେଇ ଗଲେ ସେମାନେ,
0: ଆଜ୍ଞା
1: ଆର ରେଡିଓଟା ମୋତେ ଦେଇ ଦେଇଛନ୍।
0: ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଏଇଟା ଗୋଟେ ଗୋଟେ ଚିହ୍ନା ଆଜ୍ଞା, ଗୋଟେ ଗୋଟେ ଆପଣଙ୍କର କାଣା କାଣା କି ଗୋଟେ ଗୋଟେ ସଉକ ଲୋକଙ୍କର ଜାଣିବାର, ଏଇଟା ବି ଆକାଶବାଣୀର ବହୁତ କିଛି ଅଛି।
1: ମୋର ବାପା ବି ବିଶ୍ୱକର୍ମା ଆଜ୍ଞା, ସନ୍ତୋଷ ରେଡିଓ, ସନ୍ତୋଷ ରେଡିଓ ଫିଲିପ୍ସ
0: ଆଜ୍ଞା ଆଜ୍ଞା
1: ଶୁଣୁଥିଲେ ବହୁତ ଦିନ। ମୋର ଜନ୍ମ ଆଜ୍ଞା, ମୋତେ ଏଖେନ 43 ବର୍ଷ ଏଟା ଚାଲିଛେ।
0: ଆଜ୍ଞା ଆଜ୍ଞା
1: ବାପା ଶୁଣୁଥିଲେ, ବହୁତ ଦିନ ଶୁଣୁଥିଲେ।
0: ଆଜ୍ଞା ଆଜ୍ଞା ହଉ ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ଏଇଟା ଯୋଗାଯୋଗ କଥାବାର୍ତ୍ତା ହେଇକରି
1: ଆଉ ବି ଶ୍ରୋତା ମାନଙ୍କୁ ଇଏ ଶୁଣିବେ,
0: ଆଜ୍ଞା
1: ଏନ୍ତା ସବୁଦିନେ ଯୋଡ଼ି ହେଇକରି ରହିଥୁ।
0: ହଁ ହଁ ନିଶ୍ଚିତ ଭାବରେ ଆଜ୍ଞା ଏନ୍ତା ଆପଣମାନେ ଆମର ସାଙ୍ଗେ ଯୋଗାଯୋଗ ତମେ ଯୋଡ଼ି ହେଇକରି ଥୁ ଆକାଶବାଣୀ ସାଙ୍ଗେ।
1: ଜୟ ମା ସମନେ, ଜୟ କୋଶଲ ମାଟି।
0: ଜୟ ମା ସମନେ। ହ୍ୟାଲୋ
2: ହ୍ୟାଲୋ ନମସ୍କାର
0: ନମସ୍କାର ଆଜ୍ଞା, ଆଉ କେନ୍ତା କେନ୍ତା ଅଛନ୍, ଆପଣଙ୍କର ପରିଚୟ ଟିକେ ଦଉନ୍। ଭଲ ଅଛନ୍, ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା କେନ୍ତା କେନ୍ତା ଚାଷ ବା ଧାନ ଧୁନା ଦେଇ ସାରିଲେନ? ଆଜ୍ଞା ବେଲେ ଉଷେରେ ନେଲେ ନ ବୋଲୁ ନେଇ କେଁ?
2: ଆଜ୍ଞା
0: ଉଷେରେ ନେଲେ ନ ନେଇ କେଁ ଧାନ ଧୁନା?
2: ହଁ
0: ଦିନ ମେସିନ୍ ଦିନ ଦେଲେ କେଁ?
2: ହଁ
0: ହଁ 1 ନମ୍ବର ଆଜ୍ଞା। କାଁ ଲାଗି ଆହାନି ଦେଖୁଛନ୍ ତ ଯେନ୍ ପ୍ରକାର ପାନ୍ କେନ୍ ତମେ ବିଗିଡ଼ୁଛେ ପାନ୍ ପାଗ ନେଇ କେଁ, କେତେବେଳେ ଧୁକା ଘରେ ଯଦି ପଲିଆ ହେଲା ବର୍ଷା ବୃଦ୍ଧି ହେଲେ ଭିଗି ଗଲେ ସହି ନୁକସାନ। ଆଜ୍ଞା ଆଜ୍ଞା ହଁ ଇଟା ସରିଗଲା ପରେ ଶୁଣୁନ୍ ତ, ତାପରେ ଖରିଫ ଆମର ଯେନ୍ ଖରିଫ ଧାନ ଚାଷ କର୍ମା ସେଥିଲେ ବୋଲିକିରି ଯଦି ଏହା ଜିନି ଭାଇ କାଣା କି ଜୁତେ ଜୁତା ପାଲନେ ନେଇ କେଁ କାଦୁଅ କରି ନେଇକିରି ପକେଇ ନେଇଦେଲେ ସବୁ ନଡ଼ାଟା ଖୋଇ ଯାତା ଖଦ ହେଇ ଯାତା। ଆଜ୍ଞା ଆଜ୍ଞା ବେଲେ ନଡ଼ିଆ କେ ନି ପୁଡ଼େଇ କରି ଆପଣ ବି କହି ନେସନ୍ ତ? ହଁ କହି ନେଲେ କାଣା ହେସି ଆଜ୍ଞା, ଆମେ ତ ଦେଖୁନ୍। ଆଜ୍ଞା କମ୍ପୋଷ୍ଟ ଖତ କି ଗୋବର ଖତ ହେତେ ତ ନି ପାଇବାର ନେଇ, ୟାନି ଆମର କାଣା ନଡ଼ାରେ ଯଦି କହି ଗଲା ବେଲେ ବି ଗୋଟେ କିସମର ଖତ ଦେଇକରି କାମ ଦେବା କି ନେଇ ବେଲେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କର ମତାମତ ଆପଣମାନଙ୍କ ସାଙ୍ଗେ କଥାବାର୍ତ୍ତା ହେଇକରି ବହୁତ ବହୁତ ବଢ଼ିଆ ଲାଗୁଛେ। ଆପଣମାନେ ଆମେ ତା ଯୋଗାଯୋଗରେ ଥୋନ୍, ଆର ଏଛେନକା ଗୀତ ପଦେ ଅଧେ ଶୁଣୁ। ଗୀତ କିଏ ଗାଇଛନ୍? ଧୀରେନ୍ଦ୍ର କୁମାର ନାୟକ, ଆରୁ ଗୀତ ଲେଖିଛନ୍ ଯୁଧିଷ୍ଠିର।

0: କୃଷି ସଂସାର କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ବିଦେଶ ଗସ୍ତର 4 ନମ୍ବର ଖେପେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋରଙ୍କ ସାଙ୍ଗେ କଲେ ସଂରକ୍ଷିତ ଆର୍ ପ୍ରତିନିଧିସ୍ତରୀୟ ଆଲୋଚନା। ଛତିଶଗଡ଼ର ରାୟପୁରଠାରେ ଡାଏଲ 112 ଅଧୀନଥି 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭିଏତନାମ ଆର୍ ଦକ୍ଷିଣ କୋରିଆ ଗସ୍ତ ନଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କଂଗ୍ରେସର ପୁରୁଖା ନେତା ଭିଡ଼ି ସତୀଶନଙ୍କ ନେତୃତ୍ୱଧି କେରଳର ଶପଥ ନେଲେ 21 ଜଣିଆ ମନ୍ତ୍ରିମଣ୍ଡଳ। ପଶ୍ଚିମବଙ୍ଗର ସରକାରୀ ଚାକିରିଥି ଆବେଦନ କରିବାର ଲାଗି ବଢ଼ିଲା ବୟସ ସୀମା। ଗ୍ରୁପ୍ ଏ ପଦବୀ ଲାଗି 41 ବଛର, ଗ୍ରୁପ୍ ବି ପଦବୀ ଲାଗି 44 ବଛର ଆର୍ ଗ୍ରୁପ୍ ସି ଆର୍ ଡି ପଦବୀ ଲାଗି ବୟସ ସୀମା 45 ବଛର ଧାର୍ଯ୍ୟ କରାଯାଇଛି। ଆକାଶବାଣୀ ଦ୍ୱିପାକ୍ଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ଥି ଆଜି ରାତି 9:30 ପ୍ରଚାର କରାଯିବା। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧ୍ୟକ୍ଷତା କରୁଛନ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଭୁବନେଶ୍ୱର ଆବାକାଲ ହେବା ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। 25 ତାରିଖ ତକ ବଢ଼ିଲା ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ସମୟ। ଆବାକାଲ ଆର୍ 21 ତାରିଖ ସହିତ ଖରା ଛୁଟି କୋର୍ଟ ଭିଲ୍ ଭର୍ଚୁଆଲ୍ ମୋଡ଼ନ ହେବା ହାଇକୋର୍ଟ। ଭୁବନେଶ୍ୱରର ଖୋଲ୍ବା ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଆର୍ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ। ରାଜ୍ୟ ତେଲ ଯୋଗାଣ ସ୍ଥିତିକୁ ନେଇକରି ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ ମୁଖ୍ୟ ଶାସନ ସଚିବ ଅନୁଗର। ଏବେ ବୁଧବାର

0: ନ ବାରବାର ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ୍ ଜନଜାତୀୟ ଗାରିମା ଉତ୍ସବ 2026 ଅଧୀନତି ବଲାଙ୍ଗୀରନ ମୂଲ ହେଲା ଜନଭାଗିଦାର ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାନ ହୋଇଯାଇଛି କେନ୍ଦ୍ର ସରକାରଙ୍କର ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାର ସମ୍ବଲପୁର ବୌଦ୍ଧ ନୂଆପଡ଼ା ସୁବର୍ଣ୍ଣପୁର ଆର୍ ଦେବଗଡ଼ ଜିଲ୍ଲାନ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଏବେ କିଛି ଦିନ ଭିତରେ 44 ଡିଗ୍ରୀ ତକ ବଢ଼ିପାରେ ରାଜ୍ୟର ତାପମାତ୍ରା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ
1: ଆକାଶବାଣୀ ସମ୍ବଲପୁର କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତଗୁଡ଼ିକ ରଚନା କରିଛନ୍ତି ଅରକ୍ଷିତ ଧରୁଆ। ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରଥମ ଗୀତ, କଣ୍ଠଶିଳ୍ପୀ ସାବିତ୍ରୀ ଦାସ।

0: ଅରକ୍ଷିତ ଧରୱାଙ୍କ ରଚନାରୁ କେତୋଟି ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ, କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ।
1: ଛତୁ ଚାଷ ସରଳ,

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ

କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଗିଟାର ବାଦନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବିଶ୍ୱମୋହନ ଭଟ୍ଟ। ଶୁଣନ୍ତୁ ରାଗ ହଂସ ଧ୍ୱନି। ପରେ ପରେ ଶୁଣିବେ ପାହାଡ଼ି ଏବଂ ଚାଚର ତାଲ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ଭାରତ ନରୱେ ସମ୍ପର୍କକେ ଗୋଟେ ସବୁଜ ରଣନୈତିକ ଭାଗିଦାରୀକେ ପରିଣତ କରିବା ଲାଗି ପ୍ରତିବଦ୍ଧତାକେ ସ୍ପଷ୍ଟ କଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ। ବିଦେଶ ଗସ୍ତର ଶେଷ କ୍ଷେପେ ଆଇବାକାଲି ଇଟାଲୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଏତନାମ ଆର୍ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକେ ଅତ୍କା ବରକସ କରିବା ଲାଗି ଆଜି ହାନୋଇ ପହଞ୍ଚିଛନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍ୱାସ୍ଥ୍ୟସେବା କ୍ଷେତ୍ରର ଭାରତ ନେଇଥିବା ସଂସ୍କାରମୂଳକ ପଦକ୍ଷେପକେ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ପଶ୍ଚିମ ଏସିଆର ସମସ୍ୟା ଲାଗି ରହିଥିଲା ବିଲ୍ ଠିକ୍ ହିସାବରେ କାମ କରୁଛି ଭାରତର ସବୁ ତେଲ ବିଶୋଧନାଗାର। ଆଜି ସାରା ପୃଥିବୀରେ ମନାଯାଉଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଇ ବର୍ଷର ବାର୍ତ୍ତା ହେଉଛି ଗୋଟିଏ ବିଭାଜିତ ପୃଥିବୀକେ ଏକ କରସି ସଂଗ୍ରହାଳୟ। ଭୁବନେଶ୍ୱରର ଆବାକାଲ ହେବା ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ଯୋଗଦେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର କୃଷିମନ୍ତ୍ରୀ। ସରକାରଙ୍କର ସବୁ ଜନକଲ୍ୟାଣକାରୀ ଯୋଜନାକେ ରାଜ୍ୟର ସବୁ ଲୋକର ପାଖକେ ପହଞ୍ଚାବା ଲାଗି ଦଳର କର୍ମୀମାନଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏବେ ବୁଧବାର ଦିନ ବାହାରବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ। ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା, ଓଡ଼ିଶାର ସୁରକ୍ଷିତ ନିବେଶ ପରିବେଶ ବନାବା ଲାଗି ଭୁବନେଶ୍ୱରରେ ଖୋଲିବା ସେବିର ଶାଖା କାର୍ଯ୍ୟାଳୟ। ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାର ମୂଲ ହେଲା ଜନଜାତୀୟ ଗାରିମା ଉତ୍ସବ 2026। ସମ୍ବଲପୁର ସିଭିଲ କୋର୍ଟ ବିକଳ୍ପ ସମାଧାନ କେନ୍ଦ୍ର ହୋଇଯାଇଛି ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୋଟିଏ ଆଇନ ସଚେତନତା ଶିବିର। ନୂଆପଡ଼ା ଜିଲ୍ଲାର ହୋଇଯାଇଛି କେନ୍ଦ୍ର ସରକାରଙ୍କର ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହଲା। ପଶ୍ଚିମ ଓଡ଼ିଶାର ସମ୍ବଲପୁର ବୌଦ୍ଧ ନୂଆପଡ଼ା ସୁବର୍ଣ୍ଣପୁର ଆର୍ ଦେବଗଡ଼ ଜିଲ୍ଲାର ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଆଇପିଏଲ୍ କ୍ରିକେଟ୍ ଥି ସନ୍ରାଇଜର୍ସ ହାଇଦ୍ରାବାଦ ବିରୋଧନ ଚେନ୍ନାଇ ସୁପର କିଙ୍ଗସ୍ 7 wicket ହରେଇକିରି କରିଛି 180 ରନ୍। ଏବେ 2-3 ଦିନ ଭିତରେ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଆର୍ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକେ ଇଲାକାନ ଛୁଇଁବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ନାଟକ କାଳସର୍ପ ବୃତ୍ତାନ୍ତ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ବିଭିନ୍ନ ଭୂମିକାରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଅଜୟ କୁମାର ନାଥ, ସୁରଥ କୁମାର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା, ବିଭୂତିଭୂଷଣ ବିଶ୍ୱାଳ ଏବଂ ମମତା ପଣ୍ଡା।

0: କାବୁଲ ଅଭିଯାନ ମୋତେ ସଫଳତାର ଜୟମାଲ୍ୟ ପିନ୍ଧାଇଦେଲା। ମୋର ସାମନ୍ତ ସେନାପତିମାନଙ୍କର ସୁଚିନ୍ତିତ ଯୋଜନା ଓ ସାମୂହିକ ପ୍ରଚେଷ୍ଟା ଫଳରେ ମାତ୍ର ତିନି ଦିନ ଭିତରେ କାବୁଲ କାନ୍ଦାହାରର ପତନ ହେଲା। ବିଜୟ ଗୌରବରେ ମଣ୍ଡିତ ହୋଇ ମୁଁ ଯେତେବେଳେ ଦିଲ୍ଲୀ ଫେରିଆସିଲି, ଦାଦାଜୀ ଦାଦାଜୀ
1: କିଏ ନବାସା ସୁଲେମାନ?
0: ମୋର ତସ୍ଲିମ ଦାଦାଜୀ, ମୁଁ କାବୁଲ ବିଜୟ କରି ଫେରି ଆସିଛି।
1: ବାହ ବାହ ରେ ବୀର ନବାସା, ହରେ ବେଟି ଜାହାନାରା ଜାହାନାରା, ଆରେ ଦେଖ କିଏ ଆସିଛି ଦେଖ।
2: ବେଟା ସୁଲେମାନ।
0: ତସ୍ଲିମ ଅପାଜାନ,
2: ତୋର କ'ଣ ଆସି ଅସୁବିଧା ହୁଏ ନାହିଁ ତ ବେଟା?
0: ତୁମ ଆଶୀର୍ବାଦ ଥିଲେ ମୋର ଅସୁବିଧା କ'ଣ?
1: ସୁଲେମାନ ଆଜି ବାବର ବଂଶର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛି। ମୁଁ ଆଜି ବହୁତ ଖୁସି ବେଟି, ମୁଁ ଆଜି ବହୁତ ଖୁସି। ଆରେ ଏଇ ଖୁସିରେ ମୁଁ ଆଜି ମାତାଲ ପରି ନାଚିବାକୁ ଚାହେଁ, ମୁଁ ହସିବାକୁ ଚାହେଁ, ମୁଁ ମୌଜ କରିବାକୁ ଚାହେଁ।
2: ଅତ୍ୟଧିକ ଖୁସି ହେବା ଶୁଭଙ୍କର ନୁହେଁ ବାବା, ଏବେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ବେଟା ସୁଲେମାନ, ବାବାଙ୍କ ବହୁଦିନର ସ୍ୱପ୍ନ ତୁ ଆଜି ସାର୍ଥକ କରିଛୁ।
1: ମୁଁ କହୁଥିଲି ନା ବେଟି, ନବାସା ମୋ ବଂଶର ଯୋଗ୍ୟତମ ଦାୟାତ। ଚାରୋଟି କୁଳାଙ୍ଗାର ପୁତ୍ର ବଦଳରେ ସୁଲେମାନ ପରି ଗୋଟିଏ ପୁତ୍ର ଯଦି ଆଲ୍ଲା ମୋତେ ଦେଇଥାନ୍ତେ।
2: ବାବା ଚାଲ ବାପା, ତୋର ବିଶ୍ରାମ ଦରକାର।
0: ମୋତେ ବିଦାୟ ଦିଅନ୍ତୁ ଦାଦାଜୀ।
1: ହଁ ହେଲେ ମୋର ଗୋଟିଏ ନିର୍ଦ୍ଦେଶ ଅଛି ନବାସା।
0: ନିର୍ଦ୍ଦେଶ?
1: ହଁ ବେଟା, କାବୁଲ କାନ୍ଦାହାରର ଶାସନ ଦାୟିତ୍ୱ ତୁ ଗ୍ରହଣ କରିବୁ।
0: ମୁଁ? ନା ନା, ମୁଁ ପାରିବି ନାହିଁ ଦାଦାଜୀ।
1: କାହିଁକି ପାରିବୁ ନାହିଁ? ଆରେ ମୁଁ ତତେ ଦାୟିତ୍ୱ ସମ୍ପନ୍ନ କରିବାକୁ ଚାହେଁ।
0: ହେଲେ ତାର ପ୍ରତିକ୍ରିୟା?
1: କି ପ୍ରତିକ୍ରିୟା?
2: ସୁଲେମାନ ଠିକ କହୁଛି ବାବା, ସେ କାବୁଲର ଶାସକ ହେବାର ଶୁଣିଲେ ଆପଣଙ୍କ ପୁତ୍ରମାନେ କ୍ଷୁବ୍ଧ ହୋଇପାରନ୍ତି।
1: ନା ନା ନା, ମୁଁ କାହାକୁ କ୍ଷମା କରିବି ନାହିଁ। ମୁଁ ସମ୍ରାଟ, ମୁଁ ସମ୍ରାଟ ଶାହଜାହାନ ଜୀବିତ। ମୋ ଇଚ୍ଛା ବିରୁଦ୍ଧରେ ଯିଏ ବିସ୍ଫୋର ଉତ୍ତୋଳନ କରିବ ମୁଁ ତାକୁ ଶାସ୍ତି ଦେବି। ହଁ ମୁଁ ତାକୁ।
2: ବାବା
0: କଣ ହେଲା ଦାଦାଜୀ? ଦାଦାଜୀ
1: କିଛି ନାହିଁ, ମୋ ଛାତିରେ ସାମାନ୍ୟ ଯନ୍ତ୍ରଣା।
2: ମୁଁ ବାରମ୍ବାର ମନା କଲେ ବି ଆପଣ ମାନୁନାହାନ୍ତି, ଏମିତି ଉତ୍ତ୍ୟକ୍ତ ହେବା ଆପଣଙ୍କ ପକ୍ଷରେ ଅନୁଚିତ ବାବା।
1: ତୋ କଥା ମୁଁ ମାନିବି ବେଟି।
0: ଆପଣ ବିଶ୍ରାମ ନିଅନ୍ତୁ ଦାଦାଜୀ, ମୁଁ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କାବୁଲ ଯିବି।
1: ସାବାସ ସାବାସ ବେଟା ସାବାସ, ତୋ ଉପରେ ମୋର ଗଭୀର ବିଶ୍ୱାସ ଅଛି। ତୁ ହିନ୍ଦୁସ୍ତାନର ଭାବି ସମ୍ରାଟ, ହଁ ତୁ ହିନ୍ଦୁସ୍ତାନର ଭାବି ସମ୍ରାଟ।
2: ବାବା
1: ମୋ ହାତ ଦେଖ ତ ବେଟି।
2: ଅଛି ବାବା, ଇରାନୀ ଆତର ଗନ୍ଧ ଏବେ ବି ଅଛି।
1: ଏଇ ଗନ୍ଧ ଥିବା ଯାଏ ମୋର କିଛି ହେବ ନାହିଁ ବେଟି, ମୋର କିଛି ହେବ ନାହିଁ।
2: ସୁଲେମାନ ଯା ବାପା, ତୋର ବିଶ୍ରାମ ଦରକାର।
0: ମୁଁ ଯାଉଛି ଦାଦାଜୀ, ଖୋଦା ହାଫିଜ।
1: ଖୋଦା ହାଫିଜ ନବାଜ।
0: ଖୋଦା ହାଫିଜ ଅପାଜାନ।
2: ଖୋଦା ହାଫିଜ ବେଟା, ସତର୍କ ରହିବୁ।
0: ଜି ଅପାଜାନ।

0: ମୋ ଆପା ଜାନ୍‌ଙ୍କୁ ଦିଲ୍ଲୀର ଶାସନ ଦାୟିତ୍ୱ ଦେଲା ପରେ ଚାଚା ଔରଙ୍ଗଜେବଙ୍କ ସମର୍ଥକମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ସେନା, ସେନାପତି, ସାମନ୍ତ ଏପରିକି ବେଗମମାନେ ମଧ୍ୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଲେ। ଗୋଟିଏ ଗୋଷ୍ଠୀ ଭିତରେ ଭିତରେ ଷଡ଼ଯନ୍ତ୍ର ଆରମ୍ଭ କରିଦେଲେ। ଏ ଷଡ଼ଯନ୍ତ୍ରର ମୁଖ୍ୟ ପୁରୁଧା ଥିଲେ ମୋର ଆପା ଜାନ୍ ରୋଶନାରା ବେଗମ। ତାଙ୍କ ମନୋବୃତ୍ତି ଜାଣିବା ପାଇଁ ତାଙ୍କୁ ଥରେ ସାକ୍ଷାତ କରିବା ନିହାତି ଦରକାର, କିନ୍ତୁ ମୋତେ ସେ ସାକ୍ଷାତ ପାଇଁ ଅନୁମତି ଦେଲେ ନାହିଁ। ରୋଶନାରା ବେଗମଙ୍କର କୁଟିଳତା ମୋତେ ବିବ୍ରତ କଲା। ମୋର ଅନୁଚର ମହମ୍ମଦ ଖାଁ କୁଚକ୍ରି ଗୋଷ୍ଠୀର ସମସ୍ତ ଗୁପ୍ତ ସୂଚନା ମୋତେ ଜଣାଇ ଦେଉଥିଲା।
1: ସାଲାମ ଅଲେକୁମ ସାହେଜାଦା।
0: ସମ୍ବାଦ କଣ ମହମ୍ମଦ ଖାଁ?
1: ଔରଙ୍ଗଜେବ ଦିଲ୍ଲୀ ଆସୁଛନ୍ତି ମାଲିକ।
0: ଦିଲ୍ଲୀ ଆସୁଛନ୍ତି, କାରଣ କଣ?
1: ମୋର ଯାହା ମନେ ହୁଏ ଏଠାକାର ପରିସ୍ଥିତି ଅନୁଧ୍ୟାନ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ।
0: ରୋଶନାର ବେଗମ ତାଙ୍କୁ ଆମନ୍ତ୍ରଣ କରିଥିବେ।
1: କସିମ ଖାଁ, ଅମିନ ଖାଁ ଓ ଜୟସିଂ ସହିତ ଏକ ଗୁପ୍ତ ବୈଠକର ଆୟୋଜନ ଚାଲିଛି।
0: ସୁଜା ଓ ମୁରାଦ ଚାଚାର ଖବର କଣ?
1: ସେମାନେ ମଧ୍ୟ ଔରଙ୍ଗଜେବଙ୍କୁ ସମର୍ଥନ କରିପାରନ୍ତି।
0: ତାହେଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ଅଛି। ତଥାପି ଆବା ଜାନ ଏବେ ମଧ୍ୟ ନିରବ କାହିଁକି? କଣ ଚାହାନ୍ତି ସେ?
1: ଫକୀରମାନଙ୍କର ଭବିଷ୍ୟତବାଣୀ, ଦିଲ୍ଲୀ ମସନତ ପାଇଁ ଏବେ କୌଣସି ବିପଦର ସମ୍ଭାବନା ନାହିଁ।
0: ୟା ଆଲ୍ଲାହ, ଫକୀରମାନେ ପୁଣି ଚିଠି ଗଲେ?
1: ହଁ ମାଲିକ, ଏକ ନୂଆ ଗୋଷ୍ଠୀ।
0: ମହମ୍ମଦ ଖାଁ, ତୁମେ ଏ ସମ୍ବାଦ ବାଦଶା ବେଗମଙ୍କୁ ଜଣାଇ ଦିଅ।
1: ଜି ଆଲେକମ୍।
0: ଚାଚା ପହଞ୍ଚିବା ପରେ ମୋତେ ତୁରନ୍ତ ଖବର ଦେବ। ଗୁପ୍ତ ବୈଠକର ଖବର ମଧ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ।
1: ଜି ମାଲିକ, ଖୁଦା ହାଫିଜ।
0: ଚାଚା ଥିଲେ ଏକାଧାରରେ କୁଚକ୍ରି, ଧୂର୍ତ୍ତ ଏବଂ ଚତୁର। ଦିଲ୍ଲୀ ପହଞ୍ଚିବା ପରେ ସମସ୍ତଙ୍କ ସହିତ ଆତ୍ମୀୟତାର ସହିତ କଥାବାର୍ତ୍ତା ଆରମ୍ଭ କରିଦେଲେ। କେହି ତାଙ୍କୁ ସନ୍ଦେହ କରିବାର କୌଣସି ଅବକାଶ ନଥିଲା। ମୁଁ ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ସେ ଖୋଜି ଖୋଜି ମୋ କକ୍ଷରେ ପ୍ରବେଶ କଲେ।
2: ଆରେ ବେଟା ସୁଲେମାନ।
0: ତସ୍ଲିମ ଚାଚା ଜୀ, ଆପଣ
2: ଜିତେ ରହୁ ବେଟା, ତୁ ମୋ ଉପରେ ଏତେ ନାରାଜ କାହିଁକି?
0: ମୁଁ ଆପଣଙ୍କ ଉପରେ ନାରାଜ କଣ କହୁଛନ୍ତି?
2: ନହେଲେ ତତେ ଖୋଜି ଖୋଜି ମୋତେ ଦିଲ୍ଲୀ ଆସିବାକୁ ହେଲା, ଅଥଚ ଥରଟିଏ ବି ତୁ ଅହମ୍ମଦନଗର ଯାଇପାରିଲୁ ନାହିଁ।
0: ଆପଣ ଆସିନଥିଲେ ମୁଁ ନିଶ୍ଚୟ ଯାଇଥାନ୍ତି ଚାଚା, ହେଲେ ଆପଣ ମୋତେ ଖୋଜି ଖୋଜି।
2: ନିଶ୍ଚୟ, ଦିଲ୍ଲୀରେ ମୋ ପାଇଁ ଆଉ କୌଣସି ଆକର୍ଷଣ ନାହିଁ, କେବଳ ତୋତେ ଦେଖିବା ଲୋଭରେ ମୋତେ ଆସିବାକୁ ହେଲା।
0: ଯାହା ହେଉ, ମୋ ପ୍ରତି ଚାଚାଜୀଙ୍କର ଅସୀମ ଅନୁକମ୍ପା।
2: ଅନୁକମ୍ପା ନୁହେଁ ବେଟା, ପୁତ୍ର ପ୍ରତି ଚାଚାର କର୍ତ୍ତବ୍ୟ।
0: ଚାଚାଜୀ,
2: ଜାଣିଛୁ ବେଟା, ତୋ ପାଇଁ ଆଜି ସାରା ହିନ୍ଦୁସ୍ତାନ ଗର୍ବିତ। ଏତେ କମ୍ ବୟସରେ ତୁ କାବୁଲ ଜୟ କରୁଛୁ, ଏହା ବାବର ବଂଶର ଗୌରବ। କାବୁଲ ଅଭିଯାନରେ ଆମେ ସମସ୍ତେ ଥରେ ଥରେ ବିଫଳ ହୋଇଥିଲୁ।
0: ସେତେବେଳେ ପରିସ୍ଥିତି ଭିନ୍ନ ଥିଲା ଚାଚାଜୀ।
2: ପ୍ରଥମେ ମୁଁ ଯେତେବେଳେ ଶୁଣିଲି ଆଦୌ ବିଶ୍ୱାସ କରିପାରିଲି ନାହିଁ ବେଟା, ଆମେ ଯେତେବେଳେ ଆଗ୍ରା ଛାଡ଼ିଲୁ ତୁ ଏଡ଼େ ବକଟେ ପିଲା ଥିଲୁ, ୟା ଭିତରେ ତୁ 15 ବର୍ଷର ସୁଠାମ ସୁନ୍ଦର ଯୁବକ। ବାଃ,
0: ଯେତେ ବଡ଼ ହେଲେ ବି ପିତା ଆଗରେ ପୁତ୍ର ସବୁବେଳେ ଛୋଟ।
2: ତୋ ଉପରେ ମୋର ଗଭୀର ବିଶ୍ୱାସ ବେଟା, ତୋର ଭବିଷ୍ୟତ ମୁଁ ଗଢ଼ିବି।
0: ଚାଚା,
2: ମୋତେ ସମର୍ଥନ କରିବୁ ତ ବେଟା?
0: ମୁଁ କିଛି ବୁଝିପାରୁନି ଚାଚା।
2: ଏଥିରେ ନ ବୁଝିବାର କିଛି ନାହିଁ ବେଟା, ତୋ ବାବାର ଇଚ୍ଛା ଆଉ ମୋର ଇଚ୍ଛା ଭିତରେ ଆକାଶ ପାତାଳ ତଫାତ।
0: ଚାଚା,
2: ତୋ ବାବା ଚାହେଁ ତୋତେ କାବୁଲର ଶାସକ କରିବାକୁ, ମୁଁ କିନ୍ତୁ ତୋତେ ଦିଲ୍ଲୀ ମସନତ ଦେବାକୁ ଚାହେଁ ବେଟା।
0: ଦିଲ୍ଲୀ ମସନତ?
2: ହଁ ବେଟା, ମୁଁ ତୋତେ ହିନ୍ଦୁସ୍ତାନର ସମ୍ରାଟ କରିବି।
0: ହେଲେ ଚାଚା, ଦିଲ୍ଲୀ ମସନଦରେ ତ ବାବାଙ୍କର ଅଧିକାର ଅଛି।
2: ତୋ ବାବା ତାର ଅଧିକାର ନଷ୍ଟ କରିସାରିଛି
0: ଚାଚା।
2: ହଁ, ଯେଉଁଦିନରୁ ସେ ଉପନିଷଦ ଅନୁବାଦ କଲା, ଯେଉଁଦିନ ସେ ଫକୀରମାନଙ୍କ ପ୍ରତାରଣାକୁ ବିଶ୍ୱାସ କଲା, ଯେଉଁଦିନ ସେ କାଫେର ନର୍ତ୍ତକୀକୁ ସାଦି କଲା, ସେହିଦିନରୁ ମସନଦ ଉପରେ ତାର ନୈତିକ ଅଧିକାର ନାହିଁ।
0: ଏ କଣ କହୁଛନ୍ତି ଚାଚା?
2: ଶାହାନ୍ ଶାହା ନିଜେ ମଧ୍ୟ ଘୋଷଣା କରିଛନ୍ତି ଦାରାସୁକୁ ହିନ୍ଦୁସ୍ତାନର ସମ୍ରାଟ ହେବା ପାଇଁ ଅନୁପଯୁକ୍ତ, କାରଣ ସେ କାଫେର।
0: ବାବାଙ୍କୁ କାଫେର କହିବା ଉଚିତ ନୁହେଁ ଚାଚାଜୀ।
2: ସୁଲେମାନ,
0: ଅନ୍ୟ ଧର୍ମ ପୁସ୍ତକ ପଢ଼ିଲେ ଯଦି ଜଣେ କାଫେର ହିନ୍ଦୁ ନାରୀ ବିବାହ କଲେ ଜଣେ ଯଦି କାଫେର, ତାହେଲେ ଆମର ପୂର୍ବ ପୁରୁଷ ଆକବର ଜାହାଙ୍ଗୀର ଏମାନେ କଣ କାଫେର ଥିଲେ?
2: ଏ ପ୍ରଶ୍ନର ଉତ୍ତର ଚିହାଲଗାନିର ନିର୍ଣ୍ଣୟ ଉପରେ ନିର୍ଭର କରି ସୁଲେମାନ।
0: ସବୁ ଧର୍ମର ସମନ୍ୱୟ ବିନା ହିନ୍ଦୁସ୍ତାନ ପରି ବିରାଟ ଭୂଖଣ୍ଡ ଶାସନ କରିବା ସମ୍ଭବ ନୁହେଁ ଚାଚା।
2: ନା ବେଟା, ମୋଗଲ ସାମ୍ରାଜ୍ୟ ଆଜି ଦରକାର କରେ ଜଣେ ସଚ୍ଚା ମୁସଲମାନ ଶାସକ, ନଚେତ ଚିହାଲଗାନିରେ ବିଦ୍ରୋହ ଦେଖାଦେବ, ଦିଲ୍ଲୀ ରାଜଦାଣ୍ଡ ହେବ ରକ୍ତରଞ୍ଜିତ।
0: ଚାଚାଜୀ,
2: ମୁଁ ତୋର ଧର୍ମଜ୍ଞାନ ଶୁଣିବାକୁ ଆସିନାହିଁ ବେଟା, କହ ତୁ କାହାକୁ ସମର୍ଥନ କରିବୁ, ମୋତେ ନା ତୋର ବାବାକୁ?
0: ମୁଁ କେବଳ ନ୍ୟାୟ ଆଉ ସତ୍ୟକୁ ସମର୍ଥନ କରିବି ଚାଚାଜୀ।
2: ନ୍ୟାୟ ଆଉ ସତ୍ୟ, ଭାରତର ରାଜନୀତିରେ ସତ୍ୟ ଆଉ ନ୍ୟାୟର ସ୍ଥାନ କାହିଁ? ବୈରାମ ଖାଁକୁ ଯେତେବେଳେ ହତ୍ୟା କରାଗଲା, ସେଲିମ୍ର ନିର୍ଦ୍ଦେଶରେ ଯେତେବେଳେ ଆବୁଲ ଫାଜଲ ନିହତ ହେଲେ, ସାହସଦା ଖୁସରୁକୁ ଯେତେବେଳେ ଚକ୍ଷୁହୀନ କରାଗଲା, ସମ୍ରାଟ ନିଜେ ଯେତେବେଳେ ଭାଇମାନଙ୍କୁ ହତ୍ୟା କରି ସିଂହାସନ ଆରୋହଣ କଲେ, ନ୍ୟାୟ ସେତେବେଳେ କେଉଁଠି ଥିଲା? ସତ୍ୟ କାହିଁକି ପ୍ରତିବାଦ କଲା ନାହିଁ?
0: ସେଦିନ ଚାଚାଜୀଙ୍କର ପ୍ରଶ୍ନର କୌଣସି ଉତ୍ତର ମୋ ପାଖରେ ନଥିଲା। ବିବ୍ରତ ବ୍ୟଥିତ ଚିତ୍ତରେ ମୁଁ ପ୍ରତୀକ୍ଷା କଲି ଆସନ୍ନ ମହାବାତ୍ୟାକୁ। ବେଗମ ଜାହାନାରା ଦାଦାଜୀଙ୍କୁ ଆଗ୍ରା ନେଇଗଲେ। ମୁଁ କାବୁଲ ପହଞ୍ଚିବା ପରେ ପରେ
1: ସାଲାମ ଆଲେକୁମ ମାଲିକ।
0: ମହମ୍ମଦ ଖାଁ, ଏତେ ରାତିରେ ତୁମେ?
1: ଦୁଃସମ୍ବାଦ ଖୁଦାବନ୍ଦ।
0: ମାନେ ଚାଚାଜୀ କ'ଣ?
1: ହଁ ମାଲିକ, ଔରଙ୍ଗଜେବ ସୈନ୍ୟ ସାମନ୍ତ ନେଇ ଦିଲ୍ଲୀ ଅଭିମୁଖେ ମାଡ଼ି ଆସୁଛନ୍ତି।
0: ସନ୍ଦେହ ମୋର ସତ୍ୟ ହେଲା ମହମ୍ମଦ ଖାଁ,
1: ଆମେ ପ୍ରସ୍ତୁତ ହେବାକୁ ପଡ଼ିବ ମାଲିକ।
0: ଶୁଣ, କାଲି ଆମେ ଦିଲ୍ଲୀ ଯାତ୍ରା କରିବା, ଆମର ସୈନ୍ୟ ସାମନ୍ତମାନଙ୍କୁ ପ୍ରସ୍ତୁତ ହେବାକୁ ଜଣାଇ ଦିଅ।
1: ଜି ଖୁଦାବନ୍ଦ।
0: ମୁଁ ଯେତେବେଳେ ଦିଲ୍ଲୀ ପହଞ୍ଚିଲି, ସେତେବେଳେ ଦିଲ୍ଲୀ ଆକାଶରେ ଆତଙ୍କର କଳା ମେଘ ଛାଇ ଯାଇଥିଲା। ମୁଁ ଅବ୍ବାଜାନଙ୍କ କକ୍ଷରେ ପ୍ରବେଶ କଲି। ତସ୍ଲିମ ଅବ୍ବାଜାନ।
3: ବାବା ସୁଲେମାନ, ଏପରି ଦୁର୍ଦ୍ଦିନ ଆସିବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ମୋ ଭାଇମାନେ ମୋ ସହ ଶତ୍ରୁତା କରିବେ, ମୋର ଆଦୌ ବିଶ୍ୱାସ ନଥିଲା।
0: ମୁଁ କିନ୍ତୁ ଆପଣଙ୍କୁ ଆଗରୁ ସୂଚନା ଦେଇଥିଲି ବାବା।
3: ମୁଁ ସେହି ଫକୀରମାନଙ୍କୁ ଶାସ୍ତି ଦେବି ବେଟା, ସେମାନେ ମୋତେ ପ୍ରତାରିତ କରିଛନ୍ତି।
0: ଶାସ୍ତି ଦେବାର ସମୟ ଏବେ ନାହିଁ ବାବା, ଏବେ କିପରି ପରିସ୍ଥିତିର ମୁକାବିଲା କରିବାକୁ ହେବ ସେହି କଥା ହିଁ ଚିନ୍ତା କରନ୍ତୁ।
3: କ'ଣ କରିବି, କିଛି ଚିନ୍ତା କରିପାରୁ ନାହିଁ। ମୁଁ ଚାହିଁନଥିଲି ଭ୍ରାତୃବିବାଦ, ବାବା ମଧ୍ୟ ରକ୍ତପାତ ଚାହୁଁନଥିଲେ।
0: ପରୀକ୍ଷା ଆମକୁ ପ୍ରତୀକ୍ଷା କରିଛି, ସାମାନ୍ୟ ତ୍ରୁଟି ହେଲେ ଆମର ଆଉ ରକ୍ଷା ନାହିଁ। ଆପଣ ଯଥାଶୀଘ୍ର ମୋତେ ଆଦେଶ ଦିଅନ୍ତୁ।
3: ସୁଜାସୁକୁ ଆହ୍ଲାବାଦ ମାଡ଼ି ଆସୁଛି, ତାକୁ ପ୍ରତିରୋଧ କରିବା ଆମର ପ୍ରଧାନ କର୍ତ୍ତବ୍ୟ।
0: କିନ୍ତୁ ଔରଙ୍ଗଜେବ?
3: ବୁନ୍ଦିରାଜ ଛତ୍ରଶାଳଙ୍କୁ ମୁଁ ସାମୁଗଡ଼ ପଠେଇଛି।
0: ଧୂର୍ତ୍ତ ଔରଙ୍ଗଜେବକୁ ବୁନ୍ଦିରାଜ କ'ଣ ଏକାକୀ ପ୍ରତିରୋଧ କରିପାରିବେ? ବରଂ ସାମୁଗଡ଼ ଯିବା ପାଇଁ ଆପଣ ମୋତେ ନିର୍ଦ୍ଦେଶ ଦିଅନ୍ତୁ।
3: ନା ବେଟା, ନା, ଆହ୍ଲାବାଦ ଆମର ରକ୍ଷା କବଚ, ତାହା ଯଦି ସୁଜାର ହସ୍ତଗତ ହୁଏ ଆମେ ଦିଲ୍ଲୀ ରକ୍ଷା କରିବା ସମ୍ଭବ ହେବ ନାହିଁ। ଛତ୍ରଶାଳଙ୍କ ବୀରତ୍ୱ ଉପରେ ମୋର ବିଶ୍ୱାସ ଅଛି, ତାଙ୍କ ସହିତ ଯାଇଛନ୍ତି ସେନାପତି ସାଏସ୍ତା ଖାଁ ଏବଂ ଅମିନ ଖାଁ।
0: ସାଏସ୍ତା ଖାଁ, ଅମିନ ଖାଁକୁ ଆପଣ କ'ଣ ଏବେ ମଧ୍ୟ ବିଶ୍ୱାସ କରନ୍ତି ବାବା?
3: ଅବିଶ୍ୱାସ କରିବାର ସମୟ ଆଉ ନାହିଁ ବେଟା, ତୁ ଶୀଘ୍ର ପ୍ରସ୍ତୁତ ହୋଇଯା।
0: ଠିକ୍ ଅଛି, ମୁଁ ଯାଉଛି ବାବା। ଆପଣ କିନ୍ତୁ ଚତୁରତାର ସହ ଦିଲ୍ଲୀ ରକ୍ଷା କରିବେ, କୌଣସି ପରିସ୍ଥିତିରେ ମଧ୍ୟ ଆପଣ ଲାଲ କିଲ୍ଲା ଛାଡ଼ିବେ ନାହିଁ।
3: ମୋର ଦାୟିତ୍ୱ ମୁଁ ସମ୍ପାଦନ କରିବି ବେଟା, ତୁ ଯା।
0: ଖୁଦା ହାଫିଜ। ମୋର ସେନାପତିମାନଙ୍କର ବେଇମାନୀ ସତ୍ତ୍ୱେ ମୁଁ ବହୁ କଷ୍ଟରେ ସୁଜାର ସୈନ୍ୟବାହିନୀକୁ ପରାସ୍ତ କଲି। ସୁଜା ପାଟନା ଦିଗକୁ ପଳାୟନ କଲେ। ତାଙ୍କୁ ଅନୁଧାବନ କରିବା ପୂର୍ବରୁ
1: सर्वनाश होइछे अलेकम।
0: मोहब्बत खां कौन हला?
1: सामो घर चुत्थरे छत्रसाल निहत होइछंती।
0: ना ना एहा कदापि संभव नुहे। बंदीराज हिंदुस्तान रो अद्वितीय वीर
1: सेनापति अमीन खां ओ शायस्ता खान विश्वासघातकता कले।
0: बेईमान माने एपरि करिबे बोली मु आगरु संदेह करथिनि। या अल्लाह एबे आमे करिबा कोन? जीवा कुआडे
1: खुदाबंद हमें दिल्ली फेरी जीवा।
0: हमें जीवा कहब मोहब्बत खां। लाल किला रक्षा करिबा हमर परब कर्तव्य।
1: हाउ वेठारे
0: सुजा पछरे गोडे किछि लाभ नहीं। सैन्य बाहिनी को जणाई दियो आमे यथाशीघ्र दिल्ली यात्रा करिबा।
1: जी मालिक।
0: दिल्ली पहुंचिबा पूर्वरु खबर पाइली चाचा औरंगजेब दिल्ली अधिकार करिसंती। बाबा लाहोर पलायन करिसंती। लाहोर पहुंचिबा परे जानिबा को पाइली बाबा काश्मीर चली जाइछंती। केउठी खोजिबी केउठी? मो निसंग निरुपाय क्षुधा तृषा क्लांति एवं मानसिक यंत्रणा धीरे धीरे मते निस्तेज कर देछि। लत्ताग्र घंच बनानी रे आउ केते दिन लुचिबी? जे कौनसी मुहूर्त रे शत्रु हाथ रे धरा पड़िजिबार संभावना अछि।
4: भाई मानंकर परिवार को निश्चिन्न कर दे निष्ठुर औरंगजेब दिल्ली रे तार विजय केतन उड़ाई। मो बादशाह बेगम जहानारा एबे आग्रा दुर्ग रे बंदिनी पाखरे मोर मुमुर सुपिता शाहजहां। आलमगीर आमको दया करी मृत्यु दे नहीं जम जंत्रणा भोगिबा को छाड़ी देछि आग्रार निरंध्र कारा कक्षरे।

0: बेटी बेटी जहानारा जहानारा
1: बाबा
0: बेटी मो कंठ सुखी जाऊछि
1: रुहंतु बाबा ए दवाई टिके पी दियंतु बाबा केमिति लागुछि
0: छातीटा टिके बांधी हेला परि लागुछि
1: मु खसी दउछि बाबा सब ठीक हे जीव
0: ଏବେ ଟିକେ ଭଲ ଲାଗିଲା ୟାଲା
1: ନିଦ ଆସିଲେ ଆଉ କଷ୍ଟ ହବ ନାହିଁ ବାବା
0: ନିଦ ଆସିଲେ ଫେର ଫେର ସେଇ କାଳ ସର୍ପ
1: ବାବା
0: କାଳ ସର୍ପ
1: ବାବା
0: ଆଖି ଆଖି ଦବ ଦବ ଚଳୁଥିବ
1: ବାବା ବାବା
0: ହଁ ବେଟି କାଳ ସର୍ପ ଗୋଡ଼ାଉଥିବ ମୋତେ ଅଥଚ ଅଥଚ ମୁଁ ଧାଇପାରୁନଥିଲି ଓ କେତେ ଭୟଙ୍କର ସେ ସ୍ୱପ୍ନ
1: ଦେହ ଅସୁସ୍ଥ ଥିଲେ ସ୍ୱପ୍ନ ଆସେ ବାବା
0: ବୁଢ଼ା ପୁଅର ସେବା ଆଉ କେତେ ଦିନ କରିପାରିବୁ ବେଟି ଭାରି କଷ୍ଟ ଲାଗୁଛି
1: ରାତି ଅନେକ ହେଲାଣି ବାବା ଆପଣ ଟିକେ ବିଶ୍ରାମ ନିଅନ୍ତୁ
0: ବେଟି ହେ ରାତି କ'ଣ ସରିବ ନାହିଁ ହେ ରାତି କ'ଣ ସରି ଚିରାଗ ବତୀ କ'ଣ ଲିଭିଗଲା
1: ଜଳୁଛି ବାବା
0: ଜଳୁଛି ଜଳୁଛି ଓ ଓ ହେଲେ ମୁଁ କିଛି ଦେଖିପାରୁନାହିଁ ବେଟି ଚାରିଆଡ଼େ ଖା ଖା ଅନ୍ଧାର ଅନ୍ଧାର ବେଟି ବେଟି ମୋ ପାଖରେ ଅଛି ତ
1: ମୁଁ ଆଉ ଯିବି କୁଆଡ଼େ ବାବା
0: ନା ନା ତୋର ବି ବିଶ୍ରାମ ଦରକାର ବେଟି ମୋ ହାତର ଗନ୍ଧ ଟିକେ ଦେଖ ତ ବେଟି ବେଟି ବେଟି ତୁ କିଛି କିଛି କହୁନୁ ଯେ ଆତ୍ମଫଳର ଗନ୍ଧ ଅଛି ତ ବେଟି
1: ଅଛି ବାବା ସବୁ ସବୁ ଠିକ ଅଛି
0: ଅଛି ଅଛି କଣ ହେଲା ତୁ କାନ୍ଦୁଛୁ କାନ୍ଦୁଛୁ କାହିଁକି ବେଟି କାହିଁକି ଛାତିଟା ମୋର ଫାଟି ପଡ଼ୁଛି ରେ ଅସହ୍ୟ ଯନ୍ତ୍ରଣା ବେଟି ଏଇ ରାନୀ ହାତର ଗନ୍ଧ ସରି ଯାଉଛି
1: ହେ
2: ତୁ ମୋତେ ମିଛ କହୁଛୁ ଏଠି ବଞ୍ଚିବି
1: ସେମିତି କୁହନ୍ତୁ ନାହିଁ ବାବା, ସେମିତି କୁହନ୍ତୁନି।
2: देख देख बेटी देख, ताजमहल ऊपर छिड़ा है, तोरा मां मते डकुची, दारा सुजा मुरा मोर नवासा। समस्ते समस्ते समस्ते डकुचंति। मुजीबी मुजीबी
1: बाबा
2: मुजीबी
1: बाबा। बाबा

ଏତେବେଳେ ଯାଏ ଶୁଣୁଥିଲେ ନାଟକ କାଳସର୍ପ ବୃତ୍ତାନ୍ତ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଭୂମିକାରେ ଶାହାଜାନ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଦାରାସୁକ ଅଜୟ କୁମାର ନାଥ, ଔରଙ୍ଗଜେବ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:30 ଆର୍ଯ୍ୟଭବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 7:35 ଶୁଣିବେ ସମ୍ବଳବାଣୀ, ତଥ୍ୟ ସଂଗ୍ରହ ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ। ଆସନ୍ତାକାଲି ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ପଞ୍ଚାନନ ନନ୍ଦ ଏବଂ ମୋହନ ସେଟ। 11:05 ଶୁଣିବେ କାର୍ଯ୍ୟକ୍ରମ ବଜାରେ ବଜାବାଲା, ଏଥିରେ ଶୁଣିବେ କେତୋଟି ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିରଞ୍ଚି ନାରାୟଣ ନାୟକ, ସୁନୀତି ବେହେରା, ଅନନ୍ତ କୁମାର ସାହୁ ଏବଂ ଦୟାନିଧି କୁମ୍ଭାର। 2:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ ଏବଂ ବିଳମ୍ବ କୁମ୍ଭାର। ଆସନ୍ତାକାଲି 2:20 ଘର ସଂସାର କାର୍ଯ୍ୟକ୍ରମ, ହ୍ୟାଲୋ ସଖୀ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ବିଷୟବସ୍ତୁ ରହିଛି ଅଂଶୁଘାତରୁ ସୁରକ୍ଷା। ଏହି ଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ପ୍ରଥମ ଗୀତ ଚକା ଭଉଁରୀ କଥାଚିତ୍ରରୁ। ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଅକ୍ଷୟ ମହାନ୍ତି। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ଅମ୍ବାଭାନାରୁ ମୋନିକା, କିକି, ନବୀନ ଏବଂ ତାଙ୍କ ମା ବାପା।

ଅଭିଳାଷ କଥା ଚିତ୍ର ଶୁଣନ୍ତୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ହେମଲତା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ। ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ହୁଡ଼ୁମାରୁ ବିଶ୍ୱମତ, ସମ୍ବଲପୁର ଜିଲ୍ଲା କିସିଣ୍ଡାରୁ ଦେବାଶିଷ ଟଙ୍କଧର, ଅନନ୍ତ ବିଜୟ ପ୍ରକାଶ। ଶୁଣନ୍ତୁ କଥାଚିତ୍ର ଅଭିଳାଷର ଏହି ଗୀତଟି।

ବାସନ୍ତୀ ଅପା କଥାଚିତ୍ର ଶୁଣନ୍ତୁ। କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ହେମନ୍ତୀ ଶୁକ୍ଳା, ସଙ୍ଗୀତ ମହମ୍ମଦ ମୁସିର, ଗୀତ ରଚନା ନିଜାମ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ମହଲାକଟାରୁ ରୋହିଣୀ ମେହେର, ସବିତା ମେହେର, ତ୍ରିବେଣୀ ମେହେର, ପ୍ରୀତି ମେହେର, ଶ୍ରାବଣୀ ମେହେର ଏବଂ ରୁଦ୍ରାଣୀ ମେହେର।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶଙ୍ଖା ସିନ୍ଦୁର କଥାଚିତ୍ର ଗୋଟିଏ ଗୀତ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଅକ୍ଷୟ ମହାନ୍ତି। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଲୋଇସିରାର ମାଧା, ସାଧ, ଛୁଆ, ନନି, ବବି ଏବଂ କବଲି।

0: କାଚଘର କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଶେଖର ଘୋଷ, ଗୀତ ରଚନା କାହ୍ନୁ ଦାସ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଉପରପଡ଼ା ମହଲାକଟାରୁ ରବୀନ୍ଦ୍ରନାଥ ମେହେର, ଓମକାରନାଥ ମେହେର, କେଦାରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ଏବଂ ଶ୍ରୀକାନ୍ତ ମେହେର।
1: ଫୁଲର

ଅରୁନ୍ଧତୀ କଥାଚିତ୍ର ଶୁଣନ୍ତୁ କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ। ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର, ଗୀତ ରଚନା ଗୁରୁ କୃଷ୍ଣ ଗୋସ୍ୱାମୀ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ମାଲଡିହି ଲୋରିଆପାଲି ଗାଁରୁ ଦ୍ୱିତୀୟ ଚନ୍ଦ୍ର ସେଟ୍, ରବୀନ୍ଦ୍ର ସେଟ୍, ସୁବାସ ବୈଦାର, ହରେଶ ପରୁଆ, ଏବଂ ଏହା ସହିତ ସମ୍ବଲପୁର ଜିଲ୍ଲା ଯମନକିରା ତୁଲୁବ୍ରୁ ରାଜୀବ ନାୟକ, ସୁଜିତ ନାୟକ, ଦେବେନ୍ଦ୍ର ଧର।

0: न्यायमूर्ति यशवंत वर्मा से जुड़े आरोपों की जांच कर रही जज जांच समिति ने आज अपनी रिपोर्ट लोकसभा अध्यक्ष ओम बिरला को संसद भवन में सौंप दी। यह रिपोर्ट न्यायाधीश जांच अधिनियम 1968 के अंतर्गत निर्धारित प्रावधानों के अनुसार प्रस्तुत की गई है। रिपोर्ट को जल्द ही संसद के दोनों सदनों में पेश किया जाएगा। लोकसभा अध्यक्ष ने पिछले वर्ष 12 अगस्त को इस समिति का गठन किया था। पश्चिम बंगाल सरकार ने भारतीय जनता पार्टी के चुनावी वादों के अनुरूप संस्थागत भ्रष्टाचार और महिलाओं के साथ अत्याचारों की जांच के लिए दो जांच आयोगों का गठन किया है। मुख्यमंत्री शुभेंदु अधिकारी ने राज्य मंत्रिमंडल की मंजूरी के बाद आज इस फैसले की घोषणा की। संस्थागत भ्रष्टाचार के जांच आयोग की अध्यक्षता कलकत्ता उच्च न्यायालय के सेवानिवृत्त न्यायाधीश विश्वजीत बसु करेंगे। आईपीएल क्रिकेट में चेन्नई सुपर किंग्स ने सनराइजर्स हैदराबाद को 181 रनों का लक्ष्य दिया है। ताजा समाचार मिलने तक सनराइजर्स हैदराबाद ने 15वें ओवर में दो विकेट पर 131 रन बना लिए थे। चेन्नई की ओर से कार्तिक शर्मा ने 44 रनों की पारी खेली। इसके साथ ही ये समाचार बुलेटिन समाप्त हुआ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୋ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଗଲା ନରୱେର ସବୁଠାରୁ ବଡ଼ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟ। ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାତି କୋଚିଂ ସେଣ୍ଟରର ମାଲିକ ସହିତ ଦେଶର ଭିନ୍ ଭିନ୍ ଜାଗାରୁ 10 ଜଣ ହେଲେ ଗିରଫ। ଛତିଶଗଡ଼ ରାୟପୁରଠାରେ ଡାଏଲ 112 ଅଧୀନତି 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କଂଗ୍ରେସର ପୁରୁଖା ନେତା ଭିଡ଼ି ସତୀଶନଙ୍କ ନେତୃତ୍ୱରେ କେରଲମ୍ନ ଶପଥ ନେଲେ 21 ଜଣିଆ ମନ୍ତ୍ରିମଣ୍ଡଳ। ପଶ୍ଚିମବଙ୍ଗର ସରକାରୀ ଚାକିରିଥି ଆବେଦନ କରିବା ଲାଗି ବଢ଼ିଲା ବୟସୀମା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଉପସ୍ଥିତିରେ ଭୁବନେଶ୍ୱରରେ ହେଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ଗଲା କିଛି ବର୍ଷଥି ସାରା ପୃଥିବୀ ବର୍କସ୍ ହେଇଛେ ଭାରତର ଠାନ୍। ଇଟା ଦେଶର କୂଟନୈତିକ ଶକ୍ତି ଆର୍ ଆନ୍ତର୍ଜାତିକ ସମ୍ମାନର ପ୍ରତିଫଳନ, ଭିଏତନାମର ହାନୋଇଠାରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆଇବା ଜୁନ୍ ମାସ ଓଡ଼ିଶାନ ମୂଲ ହେବା ପହିଲା ମହୁମାଛି ପ୍ରକଳ୍ପ। ସମ୍ବଲପୁର ବରହମପୁର ଆର୍ ଢେଙ୍କାନାଳନ ରାଜପଥ ତରାତି ଲଗାଯିବା 20,000 ଗଛ। ଲୋକସଭା ଭବନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାତି ହୋଇଯାଇଛି ଗୋଟିଏ ଉଚ୍ଚାଧିକାର ବୈଠକ। ସବୁ ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ଲାଗି ନିର୍ଦ୍ଦେଶ। ଭୁବନେଶ୍ୱର ପୁଲିସ ଭବନ ହୋଇଯାଇଛି ଶିଶୁ ସୁରକ୍ଷାର ଆବଶ୍ୟକତା ଶୀର୍ଷକ ଗୋଟିଏ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ। ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାର ମୂଲ ହେଲା ଜନଜାତୀୟ ଗାରିମା ଉତ୍ସବ 2026। ସମ୍ବଲପୁର ସିଭିଲ କୋର୍ଟ ବିକଳ୍ପ ସମାଧାନ କେନ୍ଦ୍ର ହୋଇଯାଇଛି ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୋଟିଏ ଆଇନ ସଚେତନତା ଶିବିର। ନୂଆପଡ଼ା ଜିଲ୍ଲାରୁ ହୋଇଯାଇଛି କେନ୍ଦ୍ର ସରକାରଙ୍କର ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା। ପଶ୍ଚିମ ଓଡ଼ିଶାର ସମ୍ବଲପୁର ବୌଦ୍ଧ ନୂଆପଡ଼ା ସୁବର୍ଣ୍ଣପୁର ଆର୍ ଦେବଗଡ଼ ଜିଲ୍ଲାରୁ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍ର 180 ରନ୍ ଜବାବଥି ସନ୍ରାଇଜର୍ସ ହାଇଦ୍ରାବାଦ ଏଛନ୍ତ କରିଛି 133 ରନ୍। ଏବଂ କିଛିଦିନ ଭିତରେ 44 ଡିଗ୍ରୀ ତକ୍ ବଢ଼ିପାରେ ରାଜ୍ୟର ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ଆଜିର ମୁଖ୍ୟ ଖବର ନ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:30 ଆଜିର ଭବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ସ୍ୱାସ୍ଥ୍ୟ ସୂଚନା। 7:35 ସମ୍ବଳବାଣୀ ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ। 7:55 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର। 8:30 ସମ୍ବଲପୁର ଗୀତ ଶୁଣିବେ କଣ୍ଠଶିଳ୍ପୀ ପଞ୍ଚାନନ ନନ୍ଦ ଏବଂ ମୋହନ ସେଠ। 8:45 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ରାଜା ରଥ। ଆସନ୍ତାକାଲି ଦିନ 11:05 କାର୍ଯ୍ୟକ୍ରମ ବଜାରେ ବଜାବାଲା। ଏଥିରେ ଶୁଣିବେ କେତୋଟି ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବିରଞ୍ଚି ନାରାୟଣ ନାୟକ, ସୁନୀତି ବେହେରା, ଅନନ୍ତ କୁମାର ସାହୁ ଏବଂ ଦୟାନିଧି କୁମ୍ଭାର। ଦିନ 11:30 କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଦିନ 12:30 NCERT ଦ୍ୱାରା ପରାଜିତ କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ ଏବଂ ବିଳମ୍ବ କୁମ୍ଭାର। ଦିନ 1:20 ଘର ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ବିଷୟବସ୍ତୁ ରହିଛି ଅଂଶୁଘାତରୁ ସୁରକ୍ଷା। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ